ଆକାଶବାଣୀ ରାଉରକେଲା, ଆଜି ବୁଧବାର 1948 ଶତାବ୍ଦ, ଆଷାଢ଼ ପାଞ୍ଚ ଦିନ, 2026 ମସିହା ଜୁନ 24 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶୁଣିବା କୁନ୍ତୀ ବେହେରାଙ୍କ କଣ୍ଠରୁ ଏହି ଭକ୍ତିଗୀତଟି। ଗୀତ ରଚନା କରିଛନ୍ତି ନରସିଂହ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଧନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା କୁନ୍ତୀ ବେହେରାଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ନରସିଂହ ମିଶ୍ର।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଶୁଣୁଥିଲେ କୁନ୍ତୀ ବେହେରାଙ୍କ କଣ୍ଠରୁ ଏହି ଭକ୍ତି ଗୀତଟି, ଯେଉଁଥିରେ ଗୀତ ରଚନା କରିଥିଲେ ନରସିଂହ ମିଶ୍ର। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ଶୈଳଭାମା ମହାପାତ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ହୃଷିକେଶ ତ୍ରିପାଠୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଶୈଳଭାମା ମହାପାତ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଭାଗୀରଥୀ ମିଶ୍ର।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 824-980-9672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଶୈଳଭାମା ମହାପାତ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ନିହାର ରଞ୍ଜନ ରାଉତରାୟ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 6:35। ଆସନ୍ତୁ ଶୁଣିବା ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, କ୍ରମରେ ଶୁଣିବା 204ତମ ଭାଗ।
1: ଏପିସୋଡ୍ ନମ୍ବର 204।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, କ୍ରମରେ ଶୁଣିଲେ 204ତମ ଭାଗ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିବା 6:47ରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପରେ ପରେ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 କେ ନେଇକରି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଏସ୍ଆଇଆର୍ ଅଗ୍ରଗତି ଆଉ ଡିଜିଟାଇଜେସନ୍ ବାବଦେ ସମୀକ୍ଷା କରାଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରିବା, ଜୁଲାଇ 5 ନୁ ଅଗଷ୍ଟ 4 ତାରିଖ ଭିତରେ ଆପତ୍ତି ଅଭିଯୋଗ ଦାଖଲ ହୋଇପାରବା, ଝନେଭିଲ୍ ଯୋଗ୍ୟ ଭୋଟର ତାଲିକାନୁ ବାଦ ନାଇଁ ପଡ଼ନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ କହିଛନ୍। ଏଥିଲାଗି ଆଏଜ୍ ଆଉ ଆଇବାକାଲ୍ ରାଜ୍ୟର ସବୁ ବିଧାନସଭା ମଣ୍ଡଳୀନ ବିଏଲ୍ଓ ଆଉ ବୁଥ୍ ଏଜେଣ୍ଟମାନଙ୍କର ସମନ୍ୱୟ ବୈଠକ ହେବା। କେନ୍ଦ୍ର ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଏଜ୍ ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କର ସାଙ୍ଗେ ବିଭାଗୀୟ କାର୍ଯ୍ୟକ୍ରମ ଆଉ ଯୋଜନା ବାବଦେ ସମୀକ୍ଷା କରିବେ। ତା ଋତୁରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀ ବି ଯୋଗ ଦେବେ। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ବିଭାଗ ତରଫରୁ ଆଜି 14 ନମ୍ବର ମଲ୍ଟି ଏଜେନ୍ସି ମେରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ର ବୈଠକ ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈଠକଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଓ ରାଜ୍ୟସ୍ତରୀୟ ଉପକୂଳ ଆଉ ସମୁଦ୍ର ସୁରକ୍ଷା ଢାଞ୍ଚାକେ ମଜବୁତ କରିବାର ଉପରେ ଜୋର ଦେଇକରି ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶକ୍ତି ଓ ପୂର୍ତ୍ତ ବିଭାଗର ମିଳିତ ବୈଠକ ଗଲାକାଲ ହୋଇଯାଇଛି। ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପକେ ତୁର୍ତ୍ତି କରବାର ଆଉ ୟୁଟିଲିଟି ସ୍ଥାନାନ୍ତର କାମକେ ଏକାସାଙ୍ଗେ କରବାର ଲାଗି ଦୁଇ ବିଭାଗ ଭିତରେ ଆଲୋଚନା ହୋଇଛି। ଧାରି ସମୟ ଭିତରେ କାମ ଶେଷ କରବାରକେ ଆନ୍ତଃ ବିଭାଗୀୟ ତାଲମେଲ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଜୋର ଦେଇଛନ୍। ସୁରକ୍ଷା ଗୁଣବତ୍ତା ଆଉ ବୈଧାନିକ ମାନକେ ରକ୍ଷା କରିକିରି କାମ ଜଲ୍ଦି ଶେଷ କରବାରକେ ଦୁଇ ବିଭାଗ ପ୍ରତିଶ୍ରୁତି ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର 7 ନମ୍ବର ବୈଠକ ହୋଇଯାଇଛି। ରାଜ୍ୟ ନିଶା କାରବାର ରୋକବାର, ନିଶାମୁକ୍ତ ସମାଜ ଗଠନ ଆଉ ଭିନ୍ ଭିନ୍ ସଂସ୍ଥା ଭିତରେ ସମନ୍ୱୟକେ ବରକସ କରବାର ଉପରେ ବୈଠକଟି ଆଲୋଚନା ହୋଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ 2024 ରୁ 2026 ଭିତରେ 513 ମେଟ୍ରିକ୍ ଟନ୍ ଗଞ୍ଜେଇ ଜବତ ହୋଇଥିବାର ବେଳେ 3238 ମାମଲା ରୁଜୁ ହୋଇକରି 4534 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 28 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 26 ତାରିଖ ତକ ନିଜର ମତାମତ ଦେଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକ ଯୋଗ୍ୟତା ପରୀକ୍ଷା TET ପାସ୍ କରବାର ସମୟକେ 2 ରୁ 3 ବର୍ଷ ତକ ବଢ଼ାଯାଇଛି। ଏ ବାବଦେ ବିଭାଗ ତରଫରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଏବେ 2028 ଅଗଷ୍ଟ 31 ତାରିଖ ତକ TET ପାସ୍ କରବାରକେ ନିର୍ଦ୍ଦେଶ ରହିଛି। ଯେନ୍ ଶିକ୍ଷକମାନେ ପାସ୍ ନାଇଁ କରି ସେମାନଙ୍କୁ 3 ବର୍ଷ ଭିତରେ ପାସ୍ କରବାରକେ କୁହାଯାଇଛି। ରାଜ୍ୟ ଶ୍ରମ ଓ ସଂସ୍ଥାନ ବିଭାଗ ଆଉ ଶିଶୁ ଅଧିକାର ଆୟୋଗଙ୍କର ମିଳିତ ସହଯୋଗତି ଶିଶୁ ଆଉ କିଶୋର ଶ୍ରମିକ ଆଇନ ବାବଦେ ଗୋଟିଏ ଜିଲ୍ଲାସ୍ତରୀୟ କର୍ମଶାଳା ସମ୍ବଲପୂର୍ଣ୍ଣ ହୋଇଯାଇଛି। କାର୍ଯ୍ୟକ୍ରମଟି OSCPRCR ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଅଭିଯାନକେ ସଫଲ କରବାରକେ ହେଲା ପହିଲା ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ବନାବାରକେ ହେବା ବୋଲି ଅତିଥିମାନେ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଟାଉନ୍ ହଲ୍ଠାରେ ପ୍ରଦର୍ଶନୀ ଆୟୋଜନ ଲାଗି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏବେ 27 ରୁ 1 ତାରିଖ ତକ ହେବାରକେ ଥିବା ଏହି ପ୍ରଦର୍ଶନୀଟି ମୋଟ 20ଟା ଷ୍ଟଲ୍ ରହିବା ଆଉ ସକାଳ 10 ରୁ 6 ବଜେ ତକ ସର୍ବସାଧାରଣଙ୍କ ଲାଗି ଖୋଲା ରହିବା।

0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆସ୍ଥାନ 65 ନମ୍ବର ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ମୂଲ ହେଉଛି। ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫୁ ହେବାର୍କେ ଥିବା ଏହି ପ୍ରତିଯୋଗିତା ଏବା 28 ତାରିଖ ତକ୍ ଚାଲ୍ବା। ଜାପାନ୍ର ହେବାର୍କେ ଥିବା ଏସିଆନ୍ ଗେମ୍ସ 2026 ଲାଗି ଇଟା ଗୋଟେ ଜରୁରୀ ଯୋଗ୍ୟତା ପର୍ଯ୍ୟାୟ ହେବା। 5 ଦିନ ଧରିକିରି ହେବାର୍କେ ଥିବା ପ୍ରତିଯୋଗିତାଟି 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜନ ଖେଳାଳି ଭାଗ ନେଉଛନ୍। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛେ। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼୍ବା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्त चित्र और अन्य दुर्लभ रिकॉर्डिंग और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝି ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସଡ଼କ ସମ୍ପ୍ରସାରଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ପାଇଁ ଶକ୍ତି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପୂର୍ତ୍ତମନ୍ତ୍ରୀ

0: ତା ବାଦ ନ ପଡ଼ିବା ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତା 5 ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ବାଚସ୍ପତି ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି ତଥା ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ସଂସ୍ଥା ମାଧ୍ୟମରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଲାଗି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର 7ମ ବୈଠକରେ ଶ୍ରୀମତୀ ଗର୍ଗ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରପକ୍ଷରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ଏହି ସମୟରେ ଗତକାଲି 3 ରଥର ପ୍ରଭା ନିର୍ମାଣ ଶେଷ ହୋଇଛି। ରୂପକାରମାନେ 3 ରଥର 24 ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 99% ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 151,985 ଫର୍ମ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ କରାଯାଇଥିଲା। ବିଭିନ୍ନ ହୋଟେଲ, ଗ୍ୟାରେଜ୍, ଦୋକାନରୁ 6 ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପୁଲିସ୍ ପଡ଼ିଆରେ ବ୍ଲକସ୍ତରୀୟ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହେଉଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଡାକ୍ତର ରବି ନାରାୟଣ ରଥ।
2: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୁତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ ଆଲର୍ଜି ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖାଦେଇଥାଏ। ତେଣୁ ଆଣ୍ଟିବାୟୋଟିକ୍ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହିତ ଏ ବିଷୟରେ ଭଲ ଭାବେ ବିଚାର ବିମର୍ଶ କରିବା ଦରକାର। ଆଣ୍ଟିବାୟୋଟିକ୍ ବା ପ୍ରତିଜୀବୀ ଔଷଧମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ପ୍ରତ୍ୟେକଟି ଆଣ୍ଟିବାୟୋଟିକ୍ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଜୀବୀ ଔଷଧ ଗ୍ରହଣ କରିବା ପରେ ଅଇ ଲାଗେ କିମ୍ବା ବାନ୍ତି ହୁଏ। କୋଷ୍ଠବଦ୍ଧତା କିମ୍ବା ତରଳ ଝାଡ଼ା ବା ଡାଇରିଆ ହୋଇପାରେ, ମୁଣ୍ଡ ବୁଲେଇପାରେ, କ୍ଷୁଧାହାନି ହୋଇପାରେ, ମୁଣ୍ଡ ବ୍ୟଥା ବି ହୋଇପାରେ। ଏସବୁ ଲକ୍ଷଣଗୁଡ଼ିକ ଅଧିକ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କେତେକ ବ୍ୟକ୍ତିଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଚମ କୁଣ୍ଡେଇ ହୁଏ, ଚେକା ଚେକା ହେଇ ଫୁଲିଯାଏ, ଅଣନିଶ୍ୱାସୀ ଲାଗେ। ଏପରି ଲକ୍ଷଣ ଦେଖାଦେଲେ ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ।

0: କରିବା ଆବଶ୍ୟକ। ଯଦି କୌଣସି ଆଣ୍ଟିବାୟୋଟିକରେ ଆଲର୍ଜି ପ୍ରତିକ୍ରିୟା ଦେଖାଦେଇଥାଏ, ଭବିଷ୍ୟତରେ ଯେକୌଣସି ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କୁ ଏହି ଆଲର୍ଜି ବିଷୟରେ ଜଣାଇବା ଜରୁରୀ ଆବଶ୍ୟକ। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକର ପ୍ରୟୋଗ କରାଯାଏ, ତେବେ ଆଜିକାଲି ଜୀବାଣୁମାନଙ୍କ ମଧ୍ୟରୁ କେତେକ ଆଣ୍ଟିବାୟୋଟିକ୍ ପ୍ରତି ଆଉ ସମ୍ବେଦନଶୀଳ ହେଉନାହାନ୍ତି, ଅର୍ଥାତ୍ ଆଣ୍ଟିବାୟୋଟିକ୍ ପ୍ରୟୋଗରେ ସେଗୁଡ଼ିକର ନିୟନ୍ତ୍ରଣ କରାଯାଇପାରୁନାହିଁ। ସେଭଳି ଜୀବାଣୁଙ୍କୁ ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ଜୀବାଣୁ ବା ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ କୁହାଯାଏ। ଆଣ୍ଟିବାୟୋଟିକ୍ର ଅସଙ୍ଗତ ଓ ଅନାବଶ୍ୟକ ବ୍ୟବହାର ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଏହି ପ୍ରତିରୋଧୀ ଜୀବାଣୁ ରୋଗୀଠାରୁ ଅନ୍ୟ ବ୍ୟକ୍ତି ଶରୀରରେ ବି ପ୍ରବେଶ କରିପାରେ, ଫଳରେ ଏହା ମାନବ ସମାଜ ପାଇଁ ଏକ ଭୟଙ୍କର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲାଣି। ଏହି ପରିସ୍ଥିତିରୁ ନିଜକୁ ଏବଂ ପରିବାରବର୍ଗଙ୍କୁ ରକ୍ଷା କରିବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପ୍ରଥମତଃ, କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତୁ। ସେ ଯେଉଁ ମାତ୍ରାରେ ଯେତେଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ସେବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରି ନିଜର ହାତକୁ ପରିଷ୍କାର ରଖନ୍ତୁ। ଭଲଭାବେ ସିଝା ହୋଇଥିବା ଖାଦ୍ୟ ଏବଂ ଫୁଟା ପାଣି ପିଅନ୍ତୁ। ନିଜ ଶରୀରର ସମସ୍ତ କ୍ଷତକୁ ଜୀବାଣୁମୁକ୍ତ ରଖନ୍ତୁ। ଯଦି ଶ୍ୱାସପଥ ସଂକ୍ରମଣ ଥାଏ, ତେବେ ମୁଖା କିମ୍ବା ରୁମାଲରେ ନାକ ଓ ମୁଖକୁ ଆବୃତ କରି ରଖନ୍ତୁ। ଛୋଟ ଛୁଆଙ୍କଠାରୁ କୌଣସି ସଂକ୍ରମଣ ଥିଲେ ଅନ୍ୟାନ୍ୟ ଶିଶୁମାନଙ୍କ ସହିତ ମିଳାମିଶାକୁ ନିୟନ୍ତ୍ରିତ କରନ୍ତୁ। କେବେ ବି ନିଜର ଆଣ୍ଟିବାୟୋଟିକ୍ ଅନ୍ୟକୁ ଦିଅନ୍ତୁ ନାହିଁ। ଆଣ୍ଟିବାୟୋଟିକ୍ ଶ୍ରେଣୀର ଔଷଧକୁ ପରିବାରର ଶିଶୁମାନଙ୍କ ହାତ ପ୍ରାନ୍ତରୁ ଦୂରରେ ଚାବି ପକାଇ ରଖିବା ଦରକାର। ପ୍ରଥମ ଆଣ୍ଟିବାୟୋଟିକ୍ ଭାବେ ପେନସିଲିନ୍ର ଉଦ୍ଭାବନ ଜୀବାଣୁ ସଂକ୍ରମିତ ମଣିଷ ପାଇଁ ଅମୃତ ସଦୃଶ ଥିଲା, କିନ୍ତୁ ଦୁଃଖର କଥା, ମଣିଷର ଅସାବଧାନତା, ବିଚାର ଶୂନ୍ୟତା ଏବଂ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ଫଳରେ ପେନସିଲିନ୍ ଏବେ ପ୍ରାୟତଃ ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୂଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୂଳ ଅପରାଜୟ ହୋଇଯିବ। ତେଣୁ ଏହି ସଙ୍କଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚକ ଥିଲେ ଡାକ୍ତର ରବି ନାରାୟଣ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ. ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ. ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା, ଏବଂ FIH ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି. ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ବ୍ରାଜିଲ, ରୁଷ, ଚୀନ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଶ୍ରୀ ମୋଦି ଏହା କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ପାରସ୍ପରିକ ସହଯୋଗକୁ ଗତିଶୀଳ କରିବା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ପ୍ରଦାନ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ବିଶ୍ୱ ଗଠନ ନିର୍ମାଣରେ ଉପଯୋଗୀ ସାବ୍ୟସ୍ତ ହେବ. ଆତଙ୍କବାଦ, ସାଇବର ବିପଦ ସମେତ ବ୍ୟାପକ ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି. ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ

ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସୀମା ଆରପଟୁ ସୃଷ୍ଟ ସୁରକ୍ଷା ବିପଦ ଉପରେ ଆଲୋଚନା ବେଳେ ପ୍ରାଥମିକତା ପ୍ରଦାନ କରାଯାଇଛି। ଶକ୍ତି ଏବଂ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମତ ବିନିମୟ ହୋଇଛି। ଗତମାସ 21 ଏବଂ 22 ତାରିଖରେ ଅନୁଷ୍ଠିତ ଆତଙ୍କବାଦ ବିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ 8 ଓ 9 ତାରିଖରେ ଅନୁଷ୍ଠିତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସୁରକ୍ଷା ଉପରେ ହୋଇଥିବା ବୈଠକର ଫଳାଫଳ ଉପରେ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ନବସୃଜନ ସହଯୋଗ ନିରନ୍ତରତା ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ବ୍ରିକ୍ସ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି। ବୈଠକ ଶେଷ ହେବା ପରେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଲ୍ନିନୋ ପ୍ରଭାବରେ ସୃଷ୍ଟ ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପ୍ରାୟ 43% କମ୍ ବର୍ଷା ହୋଇଛି। ଜୁଲାଇରେ ମଧ୍ୟ ମୌସୁମୀ ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ପ୍ରାୟ 315 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେଥିମଧ୍ୟରୁ 111 ଜିଲ୍ଲା ସୀମିତ ଜଳସେଚନ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଡାଲି, ତୈଳବୀଜ ଏବଂ ମିଲେଟ୍ସ ଫସଲକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସ୍ୱଳ୍ପ ପାଣି ଏବଂ ଆହ୍ୱାନଜନିତ ପରିସ୍ଥିତିରେ ଏହି ଖାଦ୍ୟଶସ୍ୟଗୁଡ଼ିକର ଭଲ ଅମଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ରାଜ୍ୟଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ କୃଷି ବୈଜ୍ଞାନିକଙ୍କ ପରାମର୍ଶ, ସମୟୋଚିତ ଫସଲ ଯୋଜନା ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ସଶକ୍ତ କରାଯାଉଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କୃଷିଜୀବୀଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ୟୁନିଟ୍ ତଥା ଅନ୍ୟାନ୍ୟ ପରାମର୍ଶ ପ୍ରଦାନକାରୀ ମାଧ୍ୟମଗୁଡ଼ିକ ଦ୍ୱାରା ସାମାଜିକ ଗଣମାଧ୍ୟମ, ରେଡିଓ, ଟେଲିଭିଜନ ତଥା ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। କାତାରର ରାସଲାଫନ୍ ଶିଳ୍ପ ନଗରୀରେ ବିସ୍ଫୋରଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ କାତାରର ଅମିର ଶେଖ୍ ସାମିମ୍ ବିନ୍ ହମିଦ୍ ଅଲ୍ ଥାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗତକାଲି ଶ୍ରୀ ଅଲ୍ ଥାନି ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସେ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ମୋଦି କାତାର ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉପରେ ଉଭୟ ନେତା ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦି ଶାନ୍ତି ପ୍ରୟାସରେ କାତାର ଗ୍ରହଣ କରିଥିବା ଗଠନମୂଳକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କୁ ସୁରକ୍ଷିତ ସ୍ୱଦେଶୀ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଏକ ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସର୍ତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପ ସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍ମୁକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବୈଷୟିକ ସ୍ତରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମନ୍ୱିତ ପଦକ୍ଷେପ ଜରୁରୀ। ବୈଷୟିକ ସ୍ତରରେ ଥିବା ଅସନ୍ତୁଳନ ପ୍ରସଙ୍ଗରେ ଗୁରୁତ୍ୱ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଲୋକସଂଖ୍ୟା, ବିକାଶର ଧାରା, ସମ୍ବଳ ଏବଂ ଅର୍ଥନୈତିକ ଗଠନରେ ପାର୍ଥକ୍ୟକୁ ଏହା ପ୍ରତିଫଳିତ କରିଥାଏ। ଘରୋଇ ଆବଶ୍ୟକତାର ପରିମାଣ ବିଭିନ୍ନ ଦେଶରେ ଅଲଗା ହୋଇଥାଏ ବୋଲି ଅର୍ଥମନ୍ତ୍ରୀ କହିବା ସହ ବ୍ୟାପକ ତଥା ନିରନ୍ତର ଅସନ୍ତୁଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ଚାହିଦା

0: ଆଧାରରେ ପରିଚାଳିତ ହୋଇଥାଏ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସୁଦୃଢ଼ ଏବଂ ବ୍ୟାପକ ଆର୍ଥିକ ସହଭାଗିତାକୁ ସମର୍ଥନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିୟର ଏବଂ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଗତ ଫେବୃୟାରୀ ମାସ 7 ତାରିଖରେ ଦୁଇ ଦେଶର ମିଳିତ ବିବୃତ୍ତି ଆଧାରରେ ଏକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଇତିମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମନ୍ୱିତ ଗଠନମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଇଥାନଲ ମିଶ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଆଧାରିତ ଏବଂ ଏଥିପାଇଁ ନିରନ୍ତର ତଦାରଖ କରାଯାଉଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ କେତେକ ଭ୍ରମାତ୍ମକ ତଥା ତଥ୍ୟବିହୀନ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଫ୍ଆଇଏଚ୍ ପୁରୁଷବର୍ଗ ହକି ପ୍ରତିଯୋଗିତାର ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ 2014 ପରଠାରୁ ଭାରତ ପାକିସ୍ତାନ ବିପକ୍ଷରେ ଅପରାଜିତ ରେକର୍ଡ ଜାରି ରଖିଛି। ଆସନ୍ତାକାଲି ଭାରତ ଇଂଲଣ୍ଡକୁ ଭେଟିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ 7:25। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
2: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
3: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
4: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ଆମର ଏଇ ନିଆରା କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେକୁ ଅନେକ ଅନେକ ସ୍ୱାଗତ।

କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସରିତା।

ଶ୍ରୋତା ବନ୍ଧୁ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ଶ୍ରୋତା ବନ୍ଧୁ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ଓ ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣୀ ଭଜନ, କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳଣି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ଶ୍ରୋତା ବନ୍ଧୁ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ। କାହିଁକିନା ଗାଁଠୁ ସହର ପ୍ରତ୍ୟେକ ଗଳିକାନ୍ଦିରେ ପହଞ୍ଚିଥାଏ କେବଳ ଏହି ଆକାଶବାଣୀ।

ଶ୍ରୋତାବନ୍ଧୁ, ଏହି ଗୀତଟିକୁ ଶୁଣିବା ପରେ ଆପଣମାନେ ଜାଣିସାରିଥିବେ ଆଜି ମୁଁ କାହା ବିଷୟରେ କହିବାକୁ ଯାଉଛି। ହଁ ଶ୍ରୋତାବନ୍ଧୁ, ଠିକ୍ କହିଲେ। ଆଜି ଆସନ୍ତୁ ନା ଜାଣିବା ଭଜନ ସମ୍ରାଟ ଭିକାରୀ ବଳଙ୍କ ବିଷୟରେ କିଛି କଥା। ଶ୍ରୋତାବନ୍ଧୁ, ଭଜନ ସମ୍ରାଟ ଭିକାରୀ ଚରଣ ବଳ ଓଡ଼ିଶାର କେନ୍ଦ୍ରାପଡ଼ା ସୋବଳାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଓ ଗାୟକ। ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଚୌପଦୀ, ଛାନ୍ଦ, ଚମ୍ପୁ, ଚୌତିଶା, ଭଜନ, ଜଣାଣ ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀ ଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି।

ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣୀ ବଳଙ୍କ ସନ୍ତାନ ଭିକାରୀ ବଳ। 1929 ମସିହା ମେ ମାସ 25 ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ। ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରୀ ହିଁ ଜିଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ ଭିକାରୀ ରଖାଯାଇଥିଲା। ସେ ଖୁବ୍ ଛୋଟ ଥିଲାବେଳେ ତାଙ୍କ ବାପା ମା ମୃତ୍ୟୁବରଣ କରିଥିଲେ। ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀଙ୍କ ଦେଇ ଶିଶୁ ଭିକାରୀଙ୍କ ଲାଳନ ପାଳନ ହୋଇଥିଲା। ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲ୍ଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ଏହାପରେ ନିଜ ଗାଁ ସୋବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ। ସେଠାରେ ସେ ଗୀତଗାନ, ହାରମୋନିୟମ ବଜାଇବା, ଅଭିନୟ ଆଦି ଶିଖିଥିଲେ। ସେତେବେଳେ ଯାତ୍ରାମାନଙ୍କରେ ପୁଅମାନେ ଝିଅ ବେଶ ହୋଇ ଗୋଟିଏ ପୁଅ ଭାବେ ନାଟ କରୁଥିଲେ। ଏହାପରେ ସେ ଏକ ପାଖ ସ୍କୁଲ ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ। ସେଇ 20 ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ କଟକ କାମ ପାଇଁ ଆସିଥିଲେ। ଗୁରୁ କ୍ଷିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷା ଲାଭ କରିଥିଲେ।

ସେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗ ଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟା ଚଳାଇଥିଲେ। ସେଠାରେ ସେ ଜଣେ ଏ ଶ୍ରେଣୀର ଗାୟକ ଭାବରେ 1963ରେ କାମ ଆରମ୍ଭ କଲେ। ପ୍ରାଣ ମିତ ଶିବାରେ ଚାହାରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ। ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା। ଏହି ଗୀତ 70 ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା।

ଶ୍ରୋତାବନ୍ଧୁ, ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି। ଗୋପାଳକୃଷ୍ଣ, ଦୀନକୃଷ୍ଣ ବଳଦେବ, ବନମାଳୀ ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି। ସେ ଡକ୍ଟର ପ୍ରସନ୍ନ ସାମଲ, କ୍ଷୀରୋଦଚନ୍ଦ୍ର ପୋଥାଳ, ଅରବିନ୍ଦ ମୁଦୁଲି, ଶିଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି। ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତ୍ତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ସେ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ମଧ୍ୟ ଗାଇଥିଲେ। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ।

ସଙ୍ଗୀତଗୁଡ଼ିକ ହେଲା 1983 ମସିହାରେ ଅଭିଳାଷ ଓ ଭକ୍ତ ସାଲବେକ, 1980 ମସିହାରେ ଅଗ୍ନି ପରୀକ୍ଷା ଓ ଅପରିଚିତା, 1989 ମସିହାରେ ମଥୁରା ବିଜୟ ଓ ଶ୍ରୀକୃଷ୍ଣ ରାସଲୀଳା, 1978 ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ, 1977 ମସିହାରେ ଅନୁତାପ, 1976 ମସିହାରେ ଅମର ପ୍ରେମ, 1973 ମସିହାରେ କନକଲତା ଓ 1968 ମସିହାରେ କିଏ କାରରେ କଣ୍ଠଦାନ କରିଥିଲେ। ଆହୁରି ଅନ୍ୟାନ୍ୟ ଭଜନ ଗୁଡ଼ିକ ହେଲା କୋଠ ଭୋଗକିଆ, ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁକିନା ରାମ ନାମ, ଭକତ ବିଦୁର ଶାଗ ଭଜା ଦେଇ, ହାତରେ ମୋ ମୁଠା ମୁଠା ଶରଧା ବାଲି, ତୋର ସାଆନ୍ତ ପଣକୁ କିଏ ସରିକି, ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ, ଅଜା ଥାଉ ଥାଉ ନାତି ଯାଏ ଚାଲି, ତୋତେ ବାହୁଡ଼େଇ ନେବି ଆସିଛି, ତୋ ଦାଣ୍ଡଧୂଳି ମୁଁ ନହେଲେ ନାହିଁ। ଶ୍ରୋତାବନ୍ଧୁ, ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦେଇ ଭଜନ ସମ୍ରାଟ ଉପାଧିରେ ଭୂଷିତ। ପରଲୋକ ପରେ ତାଙ୍କ ସ୍ମୃତିରେ ଭିକାରୀବଳ ଫାଉଣ୍ଡେସନ ନାମରେ ଏକ ସଂଗଠନ ଗଠିତ ହୋଇଛି ଓ ପ୍ରତିବର୍ଷ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତାହାଙ୍କୁ ପଦ୍ମ ଉପାଧିରେ ଭୂଷିତ କରିବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି।

ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବହି ତାକୁ କମାଇ ଦିଏ। ଯଦି ମସ୍ତିଷ୍କ ତାପ ହ୍ରାସ କରିବାରେ ବିଫଳ ହୁଏ ତେବେ ମନୁଷ୍ୟ ଅଂଶୁଘାତରେ ଆକ୍ରାନ୍ତ ହୋଇଥାଏ। ଅଂଶୁଘାତର ମୁଖ୍ୟ ଲକ୍ଷଣ ହେଲା ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲେଇବା, ବାନ୍ତି ହେବା, ଅତ୍ୟଧିକ ଜ୍ୱର ହେବା, ଶ୍ୱାସକ୍ରିୟାରେ ଅସୁବିଧା ଓ ହାଲିଆ ଲାଗିବା ଇତ୍ୟାଦି। ଆବଶ୍ୟକ ଚିକିତ୍ସାର ଅଭାବ ମଣିଷକୁ ମୃତ୍ୟୁ ମୁଖରେ ପକାଇଥାଏ। ହେଲେ ଶ୍ରୋତାବନ୍ଧୁ, ଆମେମାନେ ଏହି ଅଂଶୁଘାତରୁ କିପରି ଦୂରରେ ରହିବା ସେ ବିଷୟରେ କିଛି ଜାଣିବା। ପ୍ରଥମତଃ ଟାଣ ଖରାରେ କଠିନ ପରିଶ୍ରମ କରିବା ନାହିଁ, ତାପରେ ଖରାବେଳେ ବାହାରକୁ ବାହାରିବା ନାହିଁ। ଜରୁରୀ କାର୍ଯ୍ୟରେ ବାହାରକୁ ଯିବାବେଳେ ମୁଣ୍ଡରେ ଓଦା ଗାମୁଛା, ଛତା, ଜୋତା ଓ କଳା ଚଷମା ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଇବା ଦରକାର ଓ ସାଥିରେ ଗୋଟିଏ ବୋତଲ ପାଣି ନେବା ଦରକାର। କଳା ଓ ଗାଢ଼ ରଙ୍ଗର ପୋଷାକ ପରିବର୍ତ୍ତେ ଧଳା, ହାଲୁକା ଓ ଢିଲା ପୋଷାକ ପରିଧାନ କରିବା ଦରକାର। ହାଲିଆ ଲାଗିଲେ ଛାଇ ଜାଗା କିମ୍ବା ଫ୍ୟାନ୍ ତଳେ ବସି ଅଳ୍ପ ସମୟ ବିଶ୍ରାମ କରିବା ଉଚିତ। ନିର୍ଜଳୀକରଣ ବା ଡିହାଇଡ୍ରେସନ୍ ଅନୁଭୂତ ହେଲେ ORS ଦ୍ରବଣ, ଆଖୁରସ, ପଇଡ଼ ପାଣି, ଘୋଳ ଦହି ପିଇବା ଉଚିତ। ଏସବୁ ଉପାୟକୁ ଆମେ ମାନି ଚଳିଲେ ନିଶ୍ଚୟ ଅଂଶୁଘାତରୁ ରକ୍ଷା ପାଇପାରିବା। ହଁ ଶ୍ରୋତା ବନ୍ଧୁ, ଆମେମାନେ ତ ଜାଣିଛେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମେ ଯଦି ସୁସ୍ଥ ରହିବା ଆମ ପରିବେଶ ସୁସ୍ଥ ରହିବ। ଆମେ ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଦରକାର। ସକାଳୁ ଉଠିବା, ବ୍ୟାୟାମ କରିବା ଓ ନିଜର ଖାଦ୍ୟ ପାନୀୟ ପ୍ରତି ଯଦି ଆମେ ଦୃଷ୍ଟି ଦେବା ତାହେଲେ ସାରା ଜୀବନ ଆମେ ସୁସ୍ଥ ରହିବା। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ନା ଜାଣିବା ଖରାଦିନିଆ ଖାଦ୍ୟ ବିଷୟରେ। ହଁ, ଋତୁ ଅନୁସାରେ ଖାଦ୍ୟ ଓ ଖାଇବା ପ୍ରଣାଳୀ ବଦଳାଇବାକୁ ପଡ଼ିଥାଏ, କାରଣ ବିଭିନ୍ନ ଋତୁରେ ଭିନ୍ନ ଧରଣର ରୋଗର ସମସ୍ୟା ଉପୁଜିଥାଏ। ତେବେ ଗ୍ରୀଷ୍ମ ଋତୁରେ ଆମେ ଏପରି ଖାଦ୍ୟ ଖାଇବା ଦରକାର ଯେଉଁଥିରେ ପ୍ରଚୁର ଜଳୀୟ ଅଂଶ ଥିବା ସହ ତାହା ତଟକା ହୋଇଥିବ। ସାଧାରଣତଃ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ, ଅର୍ଥାତ୍ ଯାହା ସହଜରେ ହଜମ ହୋଇପାରୁଥିବ, ଏବଂ ଖରାଦିନିଆ ଫଳ, ପନିପରିବା ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ଅବଶ୍ୟ ଯେତିକି କ୍ୟାଲୋରି ଦରକାର ସେତିକି ପରିମାଣର ଖାଦ୍ୟ ଖାଇବା ଜରୁରୀ। ଉଦାହରଣ ସ୍ୱରୂପ, ଏକ ବର୍ଷର ପିଲା 1000 କିଲୋ କ୍ୟାଲୋରି ଖାଦ୍ୟ ଦରକାର କରିଥାଏ ଓ ପ୍ରତ୍ୟେକ ଅତିରିକ୍ତ ବର୍ଷ ପାଇଁ 100 କିଲୋ କ୍ୟାଲୋରି ଯୋଡ଼ା ଯାଇଥାଏ। ଯଥା 5 ବର୍ଷର ପିଲା 1000 ଯୁକ୍ତ 500 ଏପରି 1500 କିଲୋ କ୍ୟାଲୋରି ଶକ୍ତି ଦରକାର କରିଥାଏ। ତେବେ ଖରାଦିନରେ ଭଲ ଖାଦ୍ୟାଭ୍ୟାସ ଉପରେ ଅଧିକ ଗୁରୁତ୍ୱ ଦେବା ସହ କିଛିଟା ବିଷୟ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର, ଯେମିତିକି ଫାଷ୍ଟଫୁଡ଼ ମନା, ଯଥା ପିଜ୍ଜା, ବର୍ଗର, ଛଣାଛଣି ଖାଦ୍ୟ ନିୟମିତ ଖାଇବା ଉଚିତ ନୁହେଁ, ଖାଲି ପେଟରେ ନ ରହିବା ଉଚିତ। ସକାଳ ଜଳଖିଆ, ଦିନବେଳା ଖାଦ୍ୟ ଓ ରାତ୍ର ଭୋଜନ ନିୟମିତ ଓ ଠିକ୍ ସମୟରେ କରିବା ଉଚିତ। ଦିନରେ ମଝିରେ ମଝିରେ ଜଳଖିଆ ଖାଇଲେ ଭଲ। ଯଦି ଖେଳରେ ଭାଗ ନେଇଥାଅ ତେବେ ଖେଳ ପୂର୍ବରୁ ବା ପ୍ରତିଯୋଗିତା ପୂର୍ବରୁ କିଛି ନା କିଛି ଭିଟାମିନ୍ ଯୁକ୍ତ ଜଳଖିଆ ଖାଇବା ଉଚିତ। ସ୍କୁଲକୁ ଟିଫିନ୍ ନେଇଯିବା ଉଚିତ। ଅବଶ୍ୟ ଏଥିରେ ଫଳ ରହିବା ଆବଶ୍ୟକ। ଆଲୁମିନିୟମ ଫଏଲ୍ ବା ଜରିବନ୍ଧା ଜିନିଷ ଯଥା ଚିପ୍ସ ଓ ଛଣାଛଣି ଜିନିଷ ଆଦୌ ଖାଇବା ଉଚିତ ନୁହେଁ, କାରଣ ସେଥିରେ କୌଣସି ଶକ୍ତି ନଥାଏ। କଫି ଓ ଚା ପିଇବା ଯେତିକି କ୍ଷତିକାରକ ନୁହେଁ, ତା ଭିତରେ ଥିବା ଅତ୍ୟଧିକ ଚିନି ବହୁତ କ୍ଷତି କରେ। ଅତ୍ୟଧିକ ପାଣି ପିଇବା ଉଚିତ। ସୋଡ଼ା ମିଶ୍ରିତ ପାନୀୟ ପିଇବା ଉଚିତ ନୁହେଁ। ବିଭିନ୍ନ ପ୍ରୋଟିନ୍ଯୁକ୍ତ ପାଉଡ଼ର୍କୁ କ୍ଷୀର ସାଙ୍ଗରେ ଗୋଳେଇ ସେଥିରେ କଦଳୀ ଚକଟି ଖାଇଲେ ଭଲ। ଯେଉଁଫଳରେ ଅଧିକ ଜଳୀୟ ଅଂଶ ଥାଏ ସେପରି ଫଳ ଏହି ସମୟରେ ଖାଇବା ଦରକାର। ବେଶୀ ମସଲାଯୁକ୍ତ ଖାଦ୍ୟ ଓ ଆମିଷ ନ ଖାଇବା ଭଲ। ସବୁଜ ପରିବା, ଶାଗ, କାକୁଡ଼ି, ଲେମ୍ବୁ, ଚଲା ଦହି, ଦହି ପଖାଳ, ଲସି ଖାଇବା ଆବଶ୍ୟକ। ଏବେ ଆସନ୍ତୁ ନା ଜାଣିବା ଶ୍ରୋତାବନ୍ଧୁ, କେଉଁ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ।

ସକାଳେ ଭାତ ଡାଲି ଉପରବେଳା ଫଳ ଓ ଫଳରସ ଓ ସନ୍ଧ୍ୟାବେଳେ ପରିବା ସିଝା ଓ ତରକାରୀ ଖାଇଲେ ଭଲ। ମନେ ରଖନ୍ତୁ ଖାଦ୍ୟ ରନ୍ଧା ହେବାର 3 ଘଣ୍ଟା ଭିତରେ ଖାଇଲେ ଖୁବ୍ ଭଲ। ଶ୍ରୋତା ବନ୍ଧୁ।

ଏହି ସ୍ମୃତିରେ ସ୍ମୃତିରେ କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖୁଛୁ। ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ କିପରି ଲାଗୁଛି ମତାମତ ଜଣାଇବେ ନିଶ୍ଚୟ। ଆମକୁ ଚିଠି ଲେଖିବାର ଠିକଣା ହେଲା ସ୍ମୃତିରେ ସ୍ମୃତିରେ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତାହେଲେ ଶ୍ରୋତାବନ୍ଧୁ ଏଇଠି ରହୁଛି। ନମସ୍କାର।

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: तारिणी वेल्डिंग वर्कशॉप रे स्टील एल्युमिनियम आयरन यूपीवीसी रो फर्नीचर डोर विंडो ग्रिल गेट अत्याधुनिक डिजाइन रे मिलुछि। अधिक जानबा पई जोगाजोग करंतु मा तारिणी वेल्डिंग वर्कशॉप बट्टोली राउरकेला। मोबाइल 9238870001।
2: श्रोता बंधु सुनुचंदे सुगम संगीत कार्यक्रम आकाशवाणी राउरकेला केंद्र रो। ପରବର୍ତ୍ତୀ ଗୀତଟି ଶୁଣିବା ପ୍ରୀତିନନ୍ଦ ରାଉତରାୟ ଏବଂ ଖୋକନ କୁମାରଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି ନିଜାମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆଜିର କଣ୍ଠଶିଳ୍ପୀ ରହିଥିଲେ ପ୍ରୀତିନନ୍ଦ ରାଉତରାୟ ଏବଂ ଖୋକନ କୁମାର। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ କ୍ରମରେ ଶୁଣିବା କିଷାନ ଗୀତ। ପରିବେଷଣ କରିଛନ୍ତି ରାଜେନ୍ଦ୍ର ମାଝୀ ଏବଂ ସାଥୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ କ୍ରମରେ ଶୁଣିଲେ କିଷାନ ଗୀତ ପରିବେଷଣ କରିଥିଲେ ରାଜେନ୍ଦ୍ର ମାଝୀ ଏବଂ ସାଥୀ ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 9:00 ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ
1: अभी वक्त है इस प्रोग्राम में एक छोटे से अंतराल का।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 10:00। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମ ଗୀତଟି ଶୁଣିବା ବୋଲ ରାଧା ବୋଲ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର ଏବଂ ସାଧନା ସରଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଆନନ୍ଦ ମିଲିନ୍ଦ।

0: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଦିଲୱାଲେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ, ଅଲକା ୟାଗ୍ନିକ ଏବଂ ଅଜୟ ଦେବଗନ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ନାଦିମ ଶ୍ରବଣ।
1: तू सपना से बहुत प्यार करता है ना, इसलिए तुझे हर किसी की आवाज सपना की ही आवाज लगती है।
2: सपना? सपना कौन थी?
3: मेरी अपनी, मेरी।
4: अरे हमें तो अपनों ने लूटा, खैरों में कहां दम था। मेरी किश्ती थी डूबी वहां जहां पानी कम था।

0: ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶାଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଯାହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ

0: ସ୍ୱାସ୍ଥ୍ୟ ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
1: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
2: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
3: ମା ତାରିଣୀ ୱେଲ୍ଡିଂ ୱର୍କସପରେ ଷ୍ଟିଲ, ଆଲୁମିନିୟମ, ଆଇରନ୍, UPVCର ଫର୍ଣ୍ଣିଚର, ଡୋର, ୱିଣ୍ଡୋ, ଗ୍ରିଲ, ଗେଟ୍ ଅତ୍ୟାଧୁନିକ ଡିଜାଇନ୍ରେ ମିଳୁଛି। ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ମା ତାରିଣୀ ୱେଲ୍ଡିଂ ୱର୍କସପ, ବଟୋଲି, ରାଉରକେଲା। ମୋବାଇଲ 9238870001।
4: ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଇଂଲିଶ ବାବୁ ଦେଶୀ ମେମ୍ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ୟୋଗେଶ। ସଙ୍ଗୀତ ସଂଯୋଜନା କରିଛନ୍ତି ନିଖିଲ ବିନାୟକ।

ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଫିଜା କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଏହି ସୁନ୍ଦର ଗୀତଟି ଶୁଣୁଥିଲେ ଫିଜା କଥାଚିତ୍ରରୁ। ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଗ୍ୟାଙ୍ଗଷ୍ଟର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କେକେ। ଗୀତ ରଚନା କରିଛନ୍ତି ସୟଦ କ୍ୱାଦ୍ରୀ, ସଙ୍ଗୀତ ସଂଯୋଜନା କରିଛନ୍ତି ପ୍ରୀତମ।

0: ମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
2: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
3: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
4: ମା ତାରିଣୀ ୱେଲ୍ଡିଂ ୱର୍କସପ୍ରେ ସ୍ଟିଲ୍, ଆଲୁମିନିୟମ୍, ଆଇରନ୍, UPVC ର ଫର୍ଣ୍ଣିଚର, ଡୋର, ୱିଣ୍ଡୋ, ଗ୍ରିଲ, ଗେଟ୍ ଅତ୍ୟାଧୁନିକ ଡିଜାଇନ୍ରେ ମିଳୁଛି। ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ ମା ତାରିଣୀ ୱେଲ୍ଡିଂ ୱର୍କସପ୍, ବଟୋଲି, ରାଉରକେଲା। ମୋବାଇଲ 9238700001।
5: শ্রোতাবন্ধু টিউন করছেন 102.6 FM আকাশবাণী রাউরকেলা কেন্দ্রকু শুনছন্তি হিন্দি কথাচিত্র গীত কার্যক্রম সিনে সঙ্গীত। পরবর্তী গীতটি শুনিবা হর দিল জো প্যার করেগা কথাচিত্রর, যেউঁথে কণ্ঠশিল্পী সোনু নিগম। গীত রচনা করেছেন সমীর, সঙ্গীত সংযোজনা করেছেন অন্নু মল্লিক।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା କୋଇ ମିଲ୍ ଗୟା କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତ ସଂଯୋଜନା କରିଛନ୍ତି ରାଜେଶ ରୋଶନ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 11। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12। ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗ। କ୍ରମରେ ଶୁଣିବା 1313 ଭାଗ।

ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗ, କ୍ରମରେ ଶୁଣିଲେ 1313ତମ ଭାଗ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

0: ପେନ୍ସିଲଭାନିଆ ର ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସାର୍ବଜନୀନ କରିବାରେ ଦ୍ୱିପାକ୍ଷିକ ଚୁକ୍ତି ସହଯୋଗ ପ୍ରଦାନ କରିବ। ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା କରିଡର ପାଇଁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ମେଟ୍ରୋ ଷ୍ଟେସନରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଏହି ପ୍ରକଳ୍ପ ପରିବହନ ବ୍ୟବସ୍ଥାକୁ ଅଧିକ ସହଜ ତଥା ସୁବ୍ୟବସ୍ଥିତ କରିବ। ଆର୍କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଜନକପୁରୀ ପଶ୍ଚିମରୁ ଇନ୍ଦ୍ରଲୋକ ପର୍ଯ୍ୟନ୍ତ ଯୋଗାଯୋଗ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ନେଇ ଆୟୋଜିତ 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବଣ୍ଟନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦେଶବ୍ୟାପୀ 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଆତ୍ମଶୃଙ୍ଖଳାର ଚିନ୍ତାଧାରା, ସହନଶୀଳତା, ଗଣତାନ୍ତ୍ରିକ ବ୍ୟବସ୍ଥା, ଦୃଷ୍ଟିକୋଣ ଆଧାରିତ ଧାର୍ମିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ 6ଟି ଯୁବ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଯୁବ କୋର୍ ଲ୍ୟାବ୍ ନ୍ୟାସନାଲ୍ ଇନୋଭେସନ୍ ଚ୍ୟାଲେଞ୍ଜ 2026ର ଅଷ୍ଟମ ସଂସ୍କରଣରେ ବିଜୟୀ ହୋଇଛନ୍ତି। ଏହି ପ୍ରୟାସ ମିଳିତ ଭାବରେ ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ ୟୁଏନ୍ଡିପି ଇଣ୍ଡିଆ ଏବଂ ସିଟି ଫାଉଣ୍ଡେସନ୍ ଦ୍ୱାରା ଅଟଳ ଇନୋଭେସନ୍ ମିଶନ ଏଆଇଏମ୍ ନୀତି ଆୟୋଗ ସହିତ ସହଭାଗିତାରେ ପରିଚାଳିତ ହେଉଛି ଏବଂ ଟି ହବ୍ ଫାଉଣ୍ଡେସନ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28ଟି ରାଜ୍ୟର ଷ୍ଟାର୍ଟଅପ୍ରୁ 350ରୁ ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16ଟି ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ମାସର ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗ ବୋର୍ଡ ପ୍ରୋଗ୍ରାମ ପାଇଁ 50ଟି ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24-ଜଣିଆ ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7ଟି ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦକ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବାଣିଜ୍ୟ ଓ ଏହାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏହାର ସୁରକ୍ଷା, ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ସମୟରେ ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତି ଆସେ କହିଁ ଆଜି ତକ ସମ୍ପ୍ରସାରିତ ହୋଇ ହେ। ଇସମେଁ କ୍ରିଟିକାଲ ଇନଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା, ମାରିଟାଇମ୍ ଡୋମେନ୍ ଆୱାରନେସ୍, ସାଇବର ରେଜିଲିଏନ୍ସ, ପର୍ଯ୍ୟାବରଣ କି ସୁରକ୍ଷା, ଡିଜାଷ୍ଟର ମ୍ୟାନେଜମେଣ୍ଟ, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ, ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓର ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ। ଇନ୍ ଚୁନୌତି ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୋ ସାମିଲ କରନା ଆଜ କା ଦିନ ମେଁ ବହୁତ ଜରୁରୀ ହେ। ଇସେ ହମ ଏକ ସମନ୍ୱିତ ଓର ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେଁ। ସାମୁଦ୍ରିକ ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ।
0: କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର, ଆକ୍ଟ ଇଷ୍ଟ ପଲିସି, ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୈତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ

ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାବଲେ ଗତ ବାର ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3 କୋଟି 64 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର

ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ ଓ ସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ 288,198 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି ଏବଂ 30 ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍ପତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝି କହିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଯୋଗଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ସ୍ଥାନରେ 200 ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମ ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗ ବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦାଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଖେଳ ଖବର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 37ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026

ଭାଗ ନେବାର ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଲା ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଜୀବନୀ ମୋହର ବରସାଇ ଦିଅ ଶୁଭ ଆଶିଷର ବାରି, ଗାଇଛନ୍ତି ଚିତ୍ତରଞ୍ଜନ ଜେନା, ରଚନା ହୃଷିକେଶ ପଣ୍ଡା।

ଶୁଣିବା କାର୍ଯ୍ୟକ୍ରମ ଶେଷରେ ଆଉ ଏକ ଭକ୍ତି ସଙ୍ଗୀତ, ଧନ ମୋର କେତେ ସ୍ନେହ ଲଗେଇଛି, ଶୁଣିବା ସମବେତ କଣ୍ଠରେ ଭକ୍ତ ସାଲବୈଗଙ୍କ ରଚନାରୁ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 434 ଭାଗ ପ୍ରଯୋଜନା ସୁହାସ ମହାନ୍ତି ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା ବର୍ଣ୍ଣନା ବସନ୍ତ ମହାନ୍ତି

ଜଣେ ବ୍ରହ୍ମବିତ୍ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କ ସହପାଠୀ ସଖା ଥିଲେ। ସେ ବଡ଼ ଦରିଦ୍ର, ସର୍ବଦା ତାଙ୍କ ଅନ୍ନବସ୍ତ୍ରର ଅନାଟନ ଲାଗି ରହିଥାଏ। ଏକଦା ତାଙ୍କ ପତ୍ନୀ ତାଙ୍କୁ ତାଙ୍କ ବନ୍ଧୁ ଦ୍ୱାରକାଧିପତି କୃଷ୍ଣଙ୍କ ପାଖକୁ ପଠାଇଛନ୍ତି। ସେ ଭିକ୍ଷାଲବ୍ଧ ଚାରିମୁଠା ଚାଉଳ ଭୁଜା ଧରି ବନ୍ଧୁ ଦର୍ଶନରେ ବାହାରି ପଡ଼ିଛନ୍ତି, କାରଣ ଖାଲି ହାତରେ ବନ୍ଧୁ ଘରକୁ କେହି ଯାଏ ନାହିଁ। କୃଷ୍ଣ ତାଙ୍କୁ ଯଥୋଚିତ ଅଭ୍ୟର୍ଥନା କରିଛନ୍ତି, ତାଙ୍କ ସେବାରେ କୌଣସି ତ୍ରୁଟି କରିନାହାନ୍ତି। ସେ ଏବେ ଚାଉଳ ଭଜା ଏତେ ବଡ଼ ବନ୍ଧୁକୁ ଦେବେ କିପରି? ନାରୀ ଅନ୍ତପୁରେ ସମସ୍ତେ ହସିବେ, ତେଣୁ ଅଧମୁଖରେ ରହିଛନ୍ତି।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 434ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ୍ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟର।
2: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
3: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
4: ଆସନ୍ତା 28 ଜୁନରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
5: ସୌଜନ୍ୟ ରଙ୍ଗବାରା, ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର, ସୁନ୍ଦରଗଡ଼।

0: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
2: ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ରହିଛି ସଠିକ୍ ବିଦ୍ୟାଳୟ ଚୟନରେ ମାତାପିତାଙ୍କ ଭୂମିକା ସମ୍ପର୍କରେ ଶିକ୍ଷୟିତ୍ରୀ ନିରୁପମା ଦାସଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ଶୁଣିବା କାର୍ଯ୍ୟକ୍ରମ ନାରୀ ମହଲ।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆପଣଙ୍କ ପ୍ରିୟ 102.6 FM ଆକାଶବାଣୀ ରାଉରକେଲାର ନାରୀ ମହଲ କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ପୁଷ୍ପଲତା। ଶ୍ରୋତା ଭଉଣୀ, ପିଲାଙ୍କ ଭବିଷ୍ୟତ ଗଠନରେ ପିତାମାତାଙ୍କର ଯେତିକି ଅବଦାନ ଥାଏ, ବିଦ୍ୟାଳୟର ମଧ୍ୟ ସେମିତି ଅବଦାନ ରହିଥାଏ। ପିଲାଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟର ଭୂମିକା ଅତୁଳନୀୟ। ଏହା କେବଳ ପୁସ୍ତକଗତ ଜ୍ଞାନ ଆହରଣର ସ୍ଥାନ ନୁହେଁ, ବରଂ ଏହା ଏକ ଶିଶୁର ସାମଗ୍ରିକ ବିକାଶ ପାଇଁ ଏକ ମାଧ୍ୟମ ଅଟେ। ବିଦ୍ୟାଳୟ ତ ପିଲାଙ୍କ ଭବିଷ୍ୟତକୁ ବିଭିନ୍ନ ଉପାୟରେ ସୁଦୃଢ଼ କରିଥାଏ, ଯେମିତିକି ପିଲାଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରି ସେମାନଙ୍କର ବୌଦ୍ଧିକ କ୍ଷମତା ଏବଂ ଚିନ୍ତାଧାରାକୁ ବିସ୍ତାର କରିଥାଏ। ଅନ୍ୟମାନଙ୍କ ସହିତ ମିଳିମିଶି ରହିବା, ସହଯୋଗ, ସହନଶୀଳତା ଏବଂ ଶୃଙ୍ଖଳା ଭଳି ଗୁଣଗୁଡ଼ିକ ବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ। ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା, ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଆତ୍ମବିଶ୍ୱାସ ବଢ଼ାଇଥାନ୍ତି। ବାସ୍ତବ ଜୀବନର ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବା ଏବଂ ନିଷ୍ପତ୍ତି ନେବାର କ୍ଷମତା ପିଲାଟିଏ ବିଦ୍ୟାଳୟ ଜୀବନରୁ ହିଁ ଶିଖିଥାଏ। ସଠିକ୍ ପରିଚାଳନା ଏବଂ ଶିକ୍ଷକଙ୍କ ମାର୍ଗଦର୍ଶନ ପିଲାଙ୍କୁ ଭବିଷ୍ୟତର ଜଣେ ସଫଳ ଏବଂ ସୁନାଗରିକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ତେବେ ଶ୍ରୋତା ଭଉଣୀ, ବିଦ୍ୟାଳୟ ବିନା ପିଲାଟିର ସାମଗ୍ରିକ ବିକାଶ ଅସମ୍ଭବ। ତେଣୁ ପିଲାଟିକୁ ବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ପିତାମାତାଙ୍କୁ ସଠିକ୍ ବିଦ୍ୟାଳୟ ଚୟନ କରିବା ଆବଶ୍ୟକ, ନହେଲେ ପିଲାଟି ସୁଚାରୁ ରୂପେ ଜ୍ଞାନ ଆହରଣ କରିପାରିବ ନାହିଁ, ଫଳରେ ପିଲାଟିର ଭବିଷ୍ୟତ ଗଠନରେ ବାଧାପ୍ରାପ୍ତ ହେବ। ସାମ୍ପ୍ରତିକ ସମୟରେ ସବୁ ବିଦ୍ୟାଳୟମାନଙ୍କରେ ନାମଲେଖା ପ୍ରକ୍ରିୟା ଚାଲିଛି। ଯଦି ଆପଣମାନେ ଆପଣଙ୍କ ପିଲାଙ୍କୁ ସଠିକ୍ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହୁଁଛନ୍ତି, ତେବେ କିପରି ସଠିକ୍ ବିଦ୍ୟାଳୟ ଆପଣ ଚୟନ କରିବେ ସେ ବିଷୟରେ ଆଜିର ଆମର ଆଲୋଚନା। ଆଉ ଏ ବିଷୟରେ ଆଲୋଚନା କରିବା ପାଇଁ ସରକାରୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଆଜି ଆମ ଗହଣରେ ଉପସ୍ଥିତ। ତେବେ ତାଙ୍କୁ ତ ଆମ ନାରୀମହଲ କାର୍ଯ୍ୟକ୍ରମକୁ ନିଶ୍ଚୟ ସ୍ୱାଗତ କରିବା ଏବଂ ଏ ବିଷୟରେ ଆହୁରି ଅଧିକ କଥା ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ମ୍ୟାଡ଼ାମ। ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ନମସ୍କାର ଶ୍ରୋତା ଭଉଣୀ, ମୁଁ ଶ୍ରୀମତୀ ନିରୁପମା ଦାସ, PM ସରକାରୀ ଉଚ୍ଚ ବିଦ୍ୟାଳୟ RSC କ୍ୟାମ୍ପସ୍ର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ମୁଁ ଆଜିର ଏଇ ଯେଉଁ ନାରୀମହଲ କାର୍ଯ୍ୟକ୍ରମରେ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୁଁ ଶୁଭେଚ୍ଛା ସହିତ ଅଭିନନ୍ଦନ ଜ୍ଞାପନ କରୁଛି।
0: ଆଜ୍ଞା ମ୍ୟାଡ଼ାମ, ଆଜିର ଆମର ଆଲୋଚନାର ବିଷୟବସ୍ତୁଟି ବିଦ୍ୟାଳୟକୁ ନେଇ, ଯେହେତୁ ଆପଣ ଜଣେ ଶିକ୍ଷୟିତ୍ରୀ।
1: ଆଜ୍ଞା,
0: ତେବେ ପ୍ରଥମେ ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହିଁବି କି ସରକାରୀ ସ୍ତରରେ ହେଉ ଅବା ବେସରକାରୀ ସ୍ତରରେ ପିଲାମାନଙ୍କର ନାମ ଲେଖା ପ୍ରକ୍ରିୟାଟି କେଉଁ ମାସରୁ କେଉଁ ମାସ ପର୍ଯ୍ୟନ୍ତ ଚାଲିଥାଏ?
1: ବହୁତ ସୁନ୍ଦର ଶୀର୍ଷକଟିଏ ଆପଣ ଚୟନ କରିଛନ୍ତି। ବାସ୍ତବିକ ଆମର ଯେଉଁ ପିଲାମାନଙ୍କର ସାଧାରଣତଃ ଯେଉଁ ଆଡ଼ମିସନ୍ ପ୍ରୋସେସ୍ ବା ନାମ ଲେଖା ଯେଉଁ ପ୍ରକ୍ରିୟାଟି, April 2 ପାଖରୁ ଚାଲିଥାଏ। ତାପରେ ଆମର ଗ୍ରୀଷ୍ମକାଳୀନ ଅବସର ପରେ ମଧ୍ୟ ଏଇ ପ୍ରକ୍ରିୟାଟି ଚାଲୁ ରହେ।
0: ଆଜ୍ଞା, ତ ମ୍ୟାଡ଼ାମ ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କରି ଆମେ ଆଜି ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ସଠିକ୍ ବିଦ୍ୟାଳୟ ଚୟନରେ ପିତାମାତାଙ୍କ ଭୂମିକା।
1: ଆଜ୍ଞା,
0: ଯେଉଁ ପିତାମାତାମାନେ ବର୍ତ୍ତମାନ ପିଲାମାନଙ୍କ ଆଡ଼ମିସନକୁ ନେଇ ଚିନ୍ତିତ ଥିବେ, ତାଙ୍କର ପିଲାଙ୍କ ଭବିଷ୍ୟତ ପାଇଁ କେଉଁ ବିଦ୍ୟାଳୟ ଦେଲେ ଭଲ ହେବ, ତାଙ୍କ ପିଲାର ଚରିତ୍ର ଗଠନ ସହିତ ଶୃଙ୍ଖଳା ତଥା ଭବିଷ୍ୟତ ଜୀବନ ଉଜ୍ଜଳମୟ ହେବ, ସେହି ଚିନ୍ତାରେ ଅଧିକାଂଶ ପିତାମାତା ବର୍ତ୍ତମାନ ଚିନ୍ତିତ ଥିବେ। ତେବେ ଏହି ବର୍ତ୍ତମାନ ନାମଲେଖା ସମୟରେ ଆମେ ଆଜି ଆମ ଶ୍ରୋତା ଭଉଣୀମାନଙ୍କର ଚିନ୍ତା ଦୂର କରିବା ନିମନ୍ତେ ଆମେ ଆଜି ଆଲୋଚନା କରିବା ସଠିକ୍ ବିଦ୍ୟାଳୟ ଚୟନରେ ପିତାମାତାଙ୍କ ଭୂମିକା ସମ୍ପର୍କରେ। ତେଣୁ ପ୍ରଥମେ କୁହନ୍ତୁ, ଏକ ଭଲ ସ୍କୁଲର ପ୍ରକୃତ ପରିଚୟ କ'ଣ?
1: ଆଜ୍ଞା, ପ୍ରଥମତଃ ମୁଁ ଏଇ ଯେଉଁ ଶୀର୍ଷକ ଆପଣ ଚୟନ କରିଛନ୍ତି ବା ଆଜି ଯେଉଁ ଆଲୋଚନାର ବିଷୟବସ୍ତୁ ରହିଛି ସଠିକ୍ ବିଦ୍ୟାଳୟ ସମ୍ବନ୍ଧରେ, ମୋର ଶ୍ରୋତା ଭଉଣୀମାନଙ୍କୁ ମୁଁ ମଧ୍ୟ ଏଇ ଶୀର୍ଷକ ଉପରେ ନିଶ୍ଚିତ ଭାବରେ ଗୁରୁତ୍ୱ ଦେବେ ବୋଲି ଆଶା କରୁଛି। କାରଣ ଗୋଟିଏ ଭଲ ବିଦ୍ୟାଳୟର ପ୍ରକୃତ ପରିଚୟ କେବଳ ପାଠ୍ୟ ପୁସ୍ତକୀୟ ଜ୍ଞାନ ନୁହେଁ, ବରଂ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ତଥା ପ୍ରମୁଖ ଦିଗଗୁଡ଼ିକ ହେଲା ଯୋଗ୍ୟ ଓ ନିଷ୍ଠାବାନ ଶିକ୍ଷକ ଶିକ୍ଷୟିତ୍ରୀ, ଶୃଙ୍ଖଳିତ ଓ ସୁସ୍ଥ ଶିକ୍ଷଣୀୟ ପରିବେଶ, ଉତ୍ତମ ନୈତିକ ମୂଲ୍ୟବୋଧର ବିକାଶ, ପାଠପଢ଼ା ସହିତ କ୍ରୀଡ଼ା, ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକଳାପର ସୁଯୋଗ ରହିବା ଆବଶ୍ୟକ। ମୁଁ ଯଦି ଆଉ ଟିକେ ସରଳ ଭାବରେ କହିବି, ଯେ ଯେଉଁ ବିଦ୍ୟାଳୟରେ ଜ୍ଞାନ, ଚରିତ୍ର, ଶୃଙ୍ଖଳା, ମାନବିକ ମୂଲ୍ୟବୋଧର ବିକାଶ କରେ, ସେହି ବିଦ୍ୟାଳୟ ହିଁ ଏକ ପ୍ରକୃତ ତଥା ଉପଯୁକ୍ତ ବିଦ୍ୟାଳୟ ବୋଲି ଏର ପରିଚୟ ବହନ କରେ।
0: ଆଜ୍ଞା, ଠିକ୍ କଥା କହିଲେ ମ୍ୟାଡ଼ାମ। ତ ମ୍ୟାଡ଼ାମ, ପିଲାଙ୍କ ସମ୍ପୂର୍ଣ୍ଣ ବିକାଶରେ ସ୍କୁଲର ଭୂମିକା କେତେ ଜରୁରୀ?
1: ସୁନ୍ଦର ପ୍ରଶ୍ନ, ଯେ ପିଲାଙ୍କ ସମ୍ପୂର୍ଣ୍ଣ ବିକାଶରେ ଗୋଟିଏ ସ୍କୁଲ ବା ଯେଉଁ ବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଜରୁରୀ ଥାଏ। କାରଣ ବିଦ୍ୟାଳୟରୁ ହିଁ ଶିକ୍ଷା ମିଳିଥାଏ ପିଲାମାନଙ୍କୁ, ଶିକ୍ଷାରୁ ମିଳେ ନମ୍ରତା, ସହିଷ୍ଣୁତା। ଛାତ୍ରଛାତ୍ରୀମାନେ ହିଁ ବିଶ୍ୱ ନିୟନ୍ତାଙ୍କ ଅନବଦ୍ୟ ସୃଷ୍ଟିର ଅଦ୍ୱିତୀୟ ଅବଦାନ। ଆଗାମୀ ଭବିଷ୍ୟତ ଏ ଦେଶ, ଏ ଜାତି ତଥା ଏ ରାଷ୍ଟ୍ରର ସେମାନେ ହିଁ କର୍ଣ୍ଣଧାର। ଏଣୁ ବିଦ୍ୟାଳୟରେ ଶିଶୁଙ୍କ ବୌଦ୍ଧିକ, ନୈତିକ, ସାମାଜିକ, ମାନସିକ, ଶାରୀରିକ, ସର୍ବୋପରି ସାଂସ୍କୃତିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ। ପ୍ରଥମତଃ ମୁଁ ମୋର ଶ୍ରୋତା ଭଉଣୀମାନଙ୍କୁ ଏଠି ଆଲୋଚନା କରିବାକୁ ପସନ୍ଦ କରିବି। ଜ୍ଞାନର ବିକାଶ ହୋଇଥାଏ, ଯେ ବିଦ୍ୟାଳୟରେ ଯେମିତି ଗୋଟିଏ ତ୍ରିଭୁଜର 3 ଶୀର୍ଷକ ଥାଏ ଏବଂ 3 ବାହୁ ଥାଏ, ଠିକ୍ ସେମିତି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମ ଶୀର୍ଷକ, ଦ୍ୱିତୀୟ ଶୀର୍ଷକରେ ଛାତ୍ରଛାତ୍ରୀମାନେ ଏବଂ ତୃତୀୟ ଶୀର୍ଷକରେ ଆମର ଅଭିଭାବକମାନେ ଥାନ୍ତି। ତେଣୁ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥାଏ ଏବଂ ବିଦ୍ୟାଳୟ ହିଁ ତା'ର ଏକ ଯେଉଁ ପ୍ଲାଟଫର୍ମ

0: କୁହାଯାଏ, ତ ସେଠି ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଉପଯୁକ୍ତ ପରିବେଶ ମାଧ୍ୟମରେ ବିଭିନ୍ନ ପ୍ରକାର ବିଷୟଗତ ଜ୍ଞାନ, ଯେମିତି ସାମାଜିକ ବିଜ୍ଞାନ ହେଲା, ଗଣିତ ହେଲା, ଇଂରାଜୀ ହେଲା, ସାହିତ୍ୟ, ତେଣୁ ବିଭିନ୍ନ ବିଷୟଗତ ଜ୍ଞାନ ସେମାନେ ଆହରଣ କରନ୍ତି। ତାପରେ ତାଙ୍କର ଚିନ୍ତନ ଶକ୍ତିକୁ ମଧ୍ୟ ବିକଶିତ କରନ୍ତି। ଦ୍ୱିତୀୟତଃ ଚରିତ୍ର ଗଠନ, ସତ୍ୟନିଷ୍ଠା, ଶୃଙ୍ଖଳା, ଦାୟିତ୍ୱବୋଧ, ପରସ୍ପର ସହଯୋଗ କରିବା ଏବଂ ମାନବିକ ମୂଲ୍ୟବୋଧ, ଶିକ୍ଷା ମାଧ୍ୟମରେ ହିଁ ଉତ୍ତମ ଚରିତ୍ର ଗଠନ କରାଯାଇଥାଏ। ବିଦ୍ୟାଳୟରେ ସାମାଜିକ ବିକାଶ ହୋଇଥାଏ ପିଲାମାନଙ୍କର। ବିଦ୍ୟାଳୟରେ ଶିକ୍ଷକ ସହପାଠୀଙ୍କ ମେଳରେ ରହିବା ମିଶିବା ଦ୍ୱାରା ସାମାଜିକତା, ସହଯୋଗ ଏବଂ ନେତୃତ୍ୱ ଗୁଣର ବିକାଶ ମଧ୍ୟ ହୋଇଥାଏ। ଆଉ ହେଲା ଶାରୀରିକ ବିକାଶ। ଯଦି ବିଦ୍ୟାଳୟରେ ଆମେ ବିଭିନ୍ନ ପ୍ରକାର ଖେଳକୁଦ, ଯୋଗ, ବ୍ୟାୟାମ ଏବଂ ବିଭିନ୍ନ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ କରିବା ଦ୍ୱାରା ଶିଶୁଟି ସୁସ୍ଥ ଏବଂ ସକ୍ଷମ ଶରୀର ସେ ଗଠନ କରିପାରେ। ଏଣୁ ସଂକ୍ଷେପରେ କହିବାକୁ ଗଲେ ବିଦ୍ୟାଳୟ ଏକ ଶିଶୁର ଭବିଷ୍ୟତ ଗଢ଼ିବାର କାରଖାନାଟିଏ। ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷିତ କରେ ନାହିଁ ବିଦ୍ୟାଳୟଟି, ବରଂ ଜଣେ ଆଦର୍ଶ, ଦାୟିତ୍ୱବାନ ଏବଂ ସଫଳ ନାଗରିକ ଭାବରେ ସେ ଏ ରାଷ୍ଟ୍ରକୁ ଭେଟି ଦେଇଥାଏ।
1: ଆଜ୍ଞା, ବାସ୍ତବିକ ବିଦ୍ୟାଳୟ ହେଉଛି ପିଲା ତିଆରି କାରଖାନା ଏବଂ ବିଦ୍ୟାଳୟ ଦ୍ୱାରା ପିଲାଟିର ସର୍ବାଙ୍ଗୀନ ବିକାଶ ଘଟିଥାଏ। ତେବେ ଏ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ମଧ୍ୟ ଅତୀବ ଗୁରୁତ୍ୱପୂର୍ଣ୍ଣ। ତେବେ ମ୍ୟାଡ଼ାମ୍, ଏଇଠି ଗୋଟେ କଥା ମୁଁ ଜାଣିବାକୁ ଚାହିଁବି କି ବିଦ୍ୟାଳୟରେ ଶିକ୍ଷକଙ୍କ ଗୁଣବତ୍ତା କେତେ ମହତ୍ତ୍ୱପୂର୍ଣ୍ଣ ରଖେ?
0: ଯେମିତି ମୁଁ ଉଦାହରଣ ଦେଇଥିଲି ଯେ ତ୍ରିଭୁଜର ପ୍ରଥମ ଶୀର୍ଷକ ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ, ତେବେ ସେମାନଙ୍କର ଗୁଣବତ୍ତା ବିଦ୍ୟାଳୟ କ୍ଷେତ୍ରରେ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ। ଜଣେ ଯୋଗ୍ୟ, ଦକ୍ଷ ଏବଂ ଆଦର୍ଶ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ସେମାନେ ନିଜ ହାତରେ ଗଢ଼ି ତୋଳନ୍ତି। ବିଦ୍ୟାଳୟରେ ପାଠ ପଢ଼ାଯାଏ ନାହିଁ, ଭବିଷ୍ୟତ ଗଢ଼ାଯାଏ ବୋଲି କୁହାଯାଏ। ତ ଏଥିପାଇଁ ଶିକ୍ଷକମାନଙ୍କର ଗୁଣବତ୍ତା ରହିବା ଆବଶ୍ୟକ। ଉନ୍ନତ ଶିକ୍ଷା ପ୍ରଦାନ, ଯଦି ଗୁଣବତ୍ତା ବା ଜଣେ କ୍ୱାଲିଫାଇଡ୍ ଟିଚରଟି ନ ହୋଇଥିବେ, ସେ ଉନ୍ନତ ଶିକ୍ଷା ପ୍ରଦାନ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପାରିବ। ଦକ୍ଷ ଶିକ୍ଷକ ସହଜ ଏବଂ ପ୍ରେରଣାପୂର୍ଣ୍ଣ ଜ୍ଞାନ ବିତରଣ ସେ କରିପାରନ୍ତି ଛାତ୍ରଛାତ୍ରୀମାନଙ୍କୁ। ପୁରାଣର ଯଦି ଆମେ ଗୁରୁମାନଙ୍କ ବା ଛାତ୍ରମାନଙ୍କୁ ବିଶ୍ଳେଷଣ କରିବା, ଆମେ ଜାଣିଥିବା ଦ୍ରୋଣାଚାର୍ଯ୍ୟ, ତାଙ୍କର ପ୍ରିୟ ଶିଷ୍ୟ ଥିଲେ ଅର୍ଜୁନ ଏବଂ ତାପରେ ଏକଲବ୍ୟ। ତେଣୁ ଯଦି ଆମେ ଅର୍ଜୁନଙ୍କ ପରି ଛାତ୍ରଛାତ୍ରୀଟିଏ ପାଇବା ପାଇଁ ଆଶା କରିବା, ତ ନିଶ୍ଚିତ ଶିକ୍ଷକଟିଏ ଦ୍ରୋଣାଚାର୍ଯ୍ୟ ହେବା ଆବଶ୍ୟକ। ଠିକ୍ ସେମିତି ମହର୍ଷି ସନ୍ଦୀପନୀ ଶ୍ରୀକୃଷ୍ଣଙ୍କୁ ଶିକ୍ଷାଦାନ କରିଥିଲେ, ବିଶ୍ୱାମିତ୍ର ଏବଂ ବଶିଷ୍ଠ ସେମାନେ ଶ୍ରୀରାମଙ୍କ ଉପରେ ତାଙ୍କର ଯାହା ଆଦର୍ଶ ଥିଲା, ତ ଶ୍ରୀରାମଙ୍କ ଭଳି ଆମେ ଛାତ୍ରଟିଏ ପାଇଲେ କେବଳ ବିଶ୍ୱାମିତ୍ର ବଶିଷ୍ଠଙ୍କ ଯୋଗୁଁ। ଯେମିତି ଆମେ କୁହନ୍ତି ଯଦି ଗୁରୁ ରାମଦାସ ନଥାନ୍ତେ, ହୁଏତ ଆମେ ଛତ୍ରପତି ଶିବାଜୀଙ୍କୁ ପାଇନଥାନ୍ତେ। ଠିକ୍ ସେମିତି ଯଦି ରାମକୃଷ୍ଣ ପରମହଂସ ଜନ୍ମ ହୋଇନଥାନ୍ତେ, ଆମେ ବିବେକାନନ୍ଦଙ୍କ ଭଳି ଯେଉଁ ଦେଶଭକ୍ତ ମଧ୍ୟ ପାଇପାରିନଥାନ୍ତେ। ଏଥିପାଇଁ କୁହାଯାଏ ଗୁରୁ ବିନା ଜ୍ଞାନ ନାହିଁ, ଜ୍ଞାନ ବିନା ଉନ୍ନତି ନାହିଁ। ତ ସେଥିପାଇଁ ଶିକ୍ଷକମାନଙ୍କର ଗୁଣବତ୍ତା ହିଁ ଆମେ ଆଦର୍ଶ ଭାବେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଛି ନେବା ଉଚିତ।
1: ବହୁତ ସୁନ୍ଦର ଗୁରୁମାନଙ୍କର ଦୃଷ୍ଟାନ୍ତ ଆପଣ ଆଜି ପ୍ରଦାନ କଲେ। ମ୍ୟାଡ଼ାମ୍, ଅଭିଭାବକମାନେ ଯେତେବେଳେ ନିଜର ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ସ୍କୁଲଟିଏ ବାଛନ୍ତି, ସେତେବେଳେ ବିଦ୍ୟାଳୟର କେଉଁ କଥା ପ୍ରତି ପ୍ରଥମେ ସେମାନେ ଧ୍ୟାନ ଦେବା ଉଚିତ?
0: ତ ପ୍ରଥମତଃ ଅଭିଭାବକମାନେ ଦେଖିବା ଆବଶ୍ୟକ ଯେ ଶିକ୍ଷକମାନଙ୍କର ଗୁଣବତ୍ତା, ଆମର ଅଭିଭାବକମାନେ ଧ୍ୟାନ ଦେଇଥାନ୍ତି ଶିକ୍ଷକମାନେ କେମିତି ଅଛନ୍ତି ସେହି ବିଦ୍ୟାଳୟରେ। କାରଣ ବର୍ତ୍ତମାନର ଯେଉଁ ଏଜୁକେସନ୍ ସିଷ୍ଟମ୍ ଅଛି, ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆମେ କହିଥାଉ ଯେ ମଦର୍ସ ଟିଚର୍, ମାନେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ସେ ସବୁ ବିଷୟରେ ପଢ଼େଇଥାନ୍ତି ନିଜ ମା ପରି। ସେ ଯେମିତି ପରିବାରର ମାଆଟିଏ ସବୁବେଳେ ଯତ୍ନ, ମାନେ ତାର ସବୁ କିଛିର ଦାୟିତ୍ୱ, ସବୁ ସମସ୍ୟାର ସମାଧାନ କରିଥାଏ, ଠିକ୍ ସେମିତି ଜଣେ ଶିକ୍ଷକ ସେ ତାର ସମସ୍ତ ପିଲାମାନଙ୍କର ଦାୟିତ୍ୱ ବିଭିନ୍ନ ବିଷୟଗତ ବା ଅନ୍ୟାନ୍ୟ ସମସ୍ୟାର ସମାଧାନ ସେ କରିଥାନ୍ତି। ସେଥିପାଇଁ କୁହାଯାଏ ମଦର୍ସ ଟିଚର୍। ଆଉ ଗୋଟେ ପ୍ରତି ସେମାନେ ଧ୍ୟାନ ଦେବା ଆବଶ୍ୟକ ଶିକ୍ଷାର ମାନ, ଯେ ଯେଉଁ ପାଠଦାନ ପ୍ରଣାଳୀ, ପରୀକ୍ଷାର ଫଳାଫଳ ଏବଂ ଶିକ୍ଷାଗତ ପରିବେଶ, ବିଦ୍ୟାଳୟଟି ଯଦି

0: ସାଧାରଣତଃ ଭଲ ପରିବେଶରେ ତିଆରି ହୋଇଥାଏ, ସେହି ପ୍ରତି ଅଭିଭାବକମାନେ ବାଛିବା ଉଚିତ। ମୁଁ ସୁନ୍ଦର ଉଦାହରଣଟେ ଦେଇପାରିବି, ଆମର ଗୋପବନ୍ଧୁଙ୍କ ଯେଉଁ ସତ୍ୟବାଦୀ ବନବିଦ୍ୟାଳୟ, ତେଣୁ ସେଠି ଯେଉଁ ଯେମିତି ପରିବେଶ ଥିଲା, ମୁଖ୍ୟତଃ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସେଇଟା ସବୁଠୁ ସର୍ବୋତ୍କୃଷ୍ଟ ଥିଲା। ତ ସେଥିପାଇଁ ସେ ଆମର ସମସ୍ତଙ୍କର ଏକ ଆଦର୍ଶ ସୂଚକ ରୂପେ ଆମେ ପାଇପାରୁଛୁ। ବର୍ତ୍ତମାନ ମଧ୍ୟ ଆମର କେନ୍ଦ୍ର ସରକାର ଯେଉଁ PM ଶ୍ରୀ ବିଦ୍ୟାଳୟ ଗୁଡ଼ିକ ସୃଷ୍ଟି କରିଛନ୍ତି, ତ ସେଇଟା ମଡ଼େଲ ସ୍କୁଲ ଭାବେ ନିଆଯାଇଛି। କାରଣ PM ଶ୍ରୀ ସ୍କୁଲରେ ସବୁ ପ୍ରକାର ଆମର ଯେଉଁ ଯାନ୍ତ୍ରିକ ଆଧୁନିକ ଯେଉଁ ଇ ଲାଇବ୍ରେରୀ, ଆମର ଇ ଲାବୋରେଟୋରୀ, ବିଭିନ୍ନ ଶିକ୍ଷକମାନଙ୍କର ଯାହା ଯାହା ସବୁ ସମସ୍ୟା ସେଠି ରହିବା ଆବଶ୍ୟକ ନାହିଁ। ଛାତ୍ରଛାତ୍ରୀମାନଙ୍କର ଯେଉଁ ପ୍ରୋବ୍ଲେମ୍ ଅଛି ସେଗୁଡ଼ିକ ସମାଧାନ କରିବା ପାଇଁ PM ଶ୍ରୀ ସରକାରୀ PM ଶ୍ରୀ ସ୍କୁଲ ଗୁଡ଼ିକୁ ବେଶୀ ଗୁରୁତ୍ୱ ଦିଆଯାଉଛି, ଭଲ ସୁନ୍ଦର ପରିବେଶ ପାଇଁ। ଆଉ ଗୋଟେ ଦିଗ ହେଲା ତା'ର ଶୃଙ୍ଖଳା ଏବଂ ନୈତିକ ଶିକ୍ଷା ସେ ବିଦ୍ୟାଳୟରେ ଦିଆଯାଉଛି କି ନାହିଁ, ଯେମିତି ଚରିତ୍ର ଗଠନ, ମୂଲ୍ୟବୋଧ ଶିକ୍ଷା ପାଇଁ ବିଦ୍ୟାଳୟଟି କେତେ ତତ୍ପର ଅଛି, ଅଭିଭାବକମାନେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ସବୁଠୁ ପ୍ରଥମ ଦିଗ ହେଲା ଯେ ନିରାପତ୍ତା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଯାତାୟାତ ତଥା ପାନୀୟ ଜଳର ଆଉ ଶୌଚାଳୟର ଠିକ୍ ଭାବରେ ବ୍ୟବସ୍ଥା ଅଛି କି ନାହିଁ, ସେଥିପ୍ରତି ମଧ୍ୟ ଅଭିଭାବକମାନେ ଧ୍ୟାନ ଦେବା ଆବଶ୍ୟକ। ତେବେ ମୁଁ ଯଦି ସଂକ୍ଷେପରେ କହିବି ଯେ ଏକ ଭଲ ବିଦ୍ୟାଳୟ ଶିଶୁକୁ କେବଳ ଶିକ୍ଷିତ କରେ ନାହିଁ, ତାକୁ ଜଣେ ଉତ୍ତମ ମଣିଷ ଭାବେ ମଧ୍ୟ ଗଢ଼ି ତୋଳେ। ଏଥିପାଇଁ ଅଭିଭାବକମାନଙ୍କର ଯେଉଁ ଚୟନ ବା ଧ୍ୟାନ ଦେବା ଆବଶ୍ୟକ ଏଇ ପଏଣ୍ଟ ଗୁଡ଼ିକ ଉପରେ।
1: ଆଜ୍ଞା ମ୍ୟାଡ଼ାମ୍, ଆପଣ ପରିଲକ୍ଷିତ କରିଥିବେ ଯେ କେତେକ ପିତାମାତା ବିଦ୍ୟାଳୟର ଭଲ ରେଜଲ୍ଟ ଦେଖିକି ପିଲାର ନାମ ଲେଖିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ଏ ବର୍ଷ ଏଇ ବିଦ୍ୟାଳୟରେ ଏତିକିଟା ମେଟ୍ରିକରେ A1 ହେଇଛି କି ଏତିକି ପିଲା ସ୍କଲାରସିପ୍ ପାଇଛନ୍ତି, ତାକୁ ଦେଖିକି ଗୋଟେ ବିଦ୍ୟାଳୟରୁ ଉଠି ଆଣିକି ସେ ବିଦ୍ୟାଳୟ ଦେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ଏହାକୁ ନେଇ ଆପଣ କ'ଣ ମତ ଦେବେ ଜଣେ ଶିକ୍ଷୟିତ୍ରୀ ଭାବରେ?
0: ନିଶ୍ଚିତ ଭାବରେ କେବଳ ଭଲ ରେଜଲ୍ଟ ଦେଖି ସ୍କୁଲ ଚୟନ କରିବା ମୁଁ ତ କେବେ କହିବି ନାହିଁ ଏଟା ଠିକ୍ ଅଛି, ସେଟା ନିଶ୍ଚିତ ଭାବରେ ଭୁଲ। କାରଣ ଭଲ ରେଜଲ୍ଟ ଗୋଟିଏ ବିଦ୍ୟାଳୟର ସୂଚକ ମାତ୍ର, ସବୁକିଛି ନୁହେଁ। କାରଣ ଯେଉଁ ବିଦ୍ୟାଳୟ କେବଳ ନମ୍ବର ନୁହେଁ ମଣିଷ ଗଢ଼େ, ସେ ହିଁ ପ୍ରକୃତରେ ଶ୍ରେଷ୍ଠ ବିଦ୍ୟାଳୟ। ଏହି କ୍ଷେତ୍ରରେ ଯେତେ ଅଭିଭାବକମାନଙ୍କର ଭୂମିକା ରହିଛି ଯେ ସେମାନେ ଅନ୍ୟାନ୍ୟ ପଏଣ୍ଟ ଗୁଡ଼ିକୁ ମଧ୍ୟ ଦେଖିବା ଆବଶ୍ୟକ, ଯେମିତିକି ଶିକ୍ଷକମାନଙ୍କର ଗୁଣବତ୍ତା ଓ ଅଭିଜ୍ଞତା ଏବଂ ଶୃଙ୍ଖଳା ଏବଂ ନୈତିକ ଶିକ୍ଷା ରହୁଛି କି ନାହିଁ ସେ ବିଦ୍ୟାଳୟରେ, ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀମାନେ କେତେ ଯତ୍ନଶୀଳ ବା କେତେ ସୁରକ୍ଷା ଦେଇପାରୁଛନ୍ତି, ଖେଳକୁଦ ସହପାଠ୍ୟ କାର୍ଯ୍ୟକ୍ରମର ଅଛି କି ସୁବିଧା, ପୁସ୍ତକାଳୟ, ପରୀକ୍ଷାଗାର ଏବଂ ଅନ୍ୟାନ୍ୟ ସୁବିଧା ସେ ବିଦ୍ୟାଳୟରେ ଉପଲବ୍ଧ କି ନାହିଁ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସୁନ୍ଦର ପରିବେଶଟିଏ ଅଛି କି ନାହିଁ। ଏଣୁ ଭଲ ଫଳାଫଳ ଜୀବନର ସଫଳତାର ଏକମାତ୍ର ମାପକାଠି ନୁହେଁ, ଉତ୍ତମ ଚରିତ୍ର ଓ ଦକ୍ଷତା ହିଁ ପ୍ରକୃତ ମାପକାଠି, ତେଣୁ ଏହା ବିଦ୍ୟାଳୟର ଭିତ୍ତିଭୂମି ହେବା ଆବଶ୍ୟକ।
1: ଆଜ୍ଞା ମ୍ୟାଡ଼ାମ୍, ଆପଣଙ୍କ ମତରେ ତ ସ୍କୁଲର ରେଜଲ୍ଟ ଦେଖିକି ପିଲାର ନାମ ଲେଖାଇବା ଉଚିତ ନୁହେଁ, ମ୍ୟାଡ଼ାମ୍ ପିଲାଙ୍କ ମନୋଭାବ ରୁଚି ଅନୁଯାୟୀ ସ୍କୁଲ ବାଛିବା ଉଚିତ କି?
0: ହଁ, ନିଶ୍ଚିତ ମୁଁ କହିବି ଯେ ଶିଶୁର ସ୍ୱଭାବ ଏବଂ ସ୍ୱପ୍ନକୁ ବୁଝି ଯେଉଁ ଶିକ୍ଷା ଦିଆଯାଏ ସେହି ଶିକ୍ଷା ହିଁ ତାକୁ ସଫଳତାର ଶିଖରକୁ ନେଇଯାଏ। ଏଣୁ ବିଦ୍ୟାଳୟ ଚୟନ ବେଳେ କେବଳ ଖ୍ୟାତି, ଫଳାଫଳ, ଉତ୍ତମ ଯେଉଁ ରେଜଲ୍ଟ, ଭିତ୍ତିଭୂମି, ନିରାପତ୍ତା ସହିତ ଶିଶୁର ମନୋଭାବ ଏବଂ ରୁଚି ତଥା ତା'ର ବ୍ୟକ୍ତିତ୍ୱକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରତ୍ୟେକ ଶିଶୁ ଯେତେବେଳେ ଜନ୍ମ ହୋଇଥାନ୍ତି ସେମାନେ ଅଲଗା ଅଲଗା ଏବଂ ଭିନ୍ନ ପ୍ରତିଭା ବା କ୍ଷମତା ସମ୍ପନ୍ନ ହୋଇ ଜନ୍ମ ନେଇଥାନ୍ତି, ଏବଂ ଶିଶୁର ଯଦି ମନୋଭାବ ବା ରୁଚି ଅନୁସାରେ ବିଦ୍ୟାଳୟଟି ହୋଇଥିବ ତ ତା'ର ଲକ୍ଷ୍ୟ ହାସଲ ବା ସେ ଭବିଷ୍ୟତରେ ଜଣେ ସଫଳ ନାଗରିକ ହୋଇପାରିବ, ତେଣୁ ଏଥିପାଇଁ ରୁଚି ଏବଂ ମନୋଭାବ ଅନୁଯାୟୀ ସ୍କୁଲ ବାଛିବା ଆବଶ୍ୟକ।
1: ଆଜ୍ଞା ମ୍ୟାଡ଼ାମ୍, ପଢ଼ା ସହ ପିଲାମାନଙ୍କର ଖେଳକୁଦ ଆଉ କରିକୁଲାର ଆକ୍ଟିଭିଟି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥାଏ, ତେବେ ଏହା କାହିଁକି ପିଲାମାନଙ୍କ ପାଇଁ ଆବଶ୍ୟକ?
0: ନିଶ୍ଚିତ ଦେଖନ୍ତୁ, ପିଲା ସବୁବେଳେ ଯେ ପାଠ ପଢ଼ିବ ବା ବିଷୟଗତ ଜ୍ଞାନ ଆହରଣ କଲେ ତା'ର ସର୍ବାଙ୍ଗୀନ ବିକଶିତ ହୋଇପାରିବ, ଉନ୍ନତି ହୋଇପାରିବ, ଏଇଟା ତ ନୁହେଁ। ଆମେ ମୂଳଠୁ ବି ଆଲୋଚନା କରିଛେ ଯେ ଗୋଟେ ପିଲାର ସର୍ବାଙ୍ଗୀନ

0: ବିକାଶ ପୁସ୍ତକୀୟ ଜ୍ଞାନରେ ମିଳେ ନାହିଁ, ସେଇଟା ପର୍ଯ୍ୟାପ୍ତ ନୁହଁ। ସେଥିପାଇଁ କୁହାଯାଏ, ବେଳେବେଳେ ମୁଁ ଚାଣକ୍ୟ ଶ୍ଳୋକ କହିବି ଯେ, ପୁସ୍ତକତା ତୁଜା ବିଦ୍ୟା ପରହସ୍ତ ଗତମ ଧନମ୍, କାର୍ଯ୍ୟକାଳେ ସମୁତ୍ପନ୍ନେ ନସା ବିଦ୍ୟା ନତ ଧନମ୍। ଯଦି ପୁସ୍ତକରେ ଥିବା ଜ୍ଞାନ ବା ପରହାତରେ ଥିବା ଧନ ସିଏ ସବୁବେଳେ କାର୍ଯ୍ୟରେ ଲାଗିପାରେ ନାହିଁ। ତେଣୁ ଆମେ ଯଦି ବିଷୟଗତ ଭାବରେ ଖାଲି ପାଠ ପଢ଼ିବା ଆଉ କୌଣସି କୋକରିକୁଲାର ଆକ୍ଟିଭିଟିଜ୍କୁ ଆମେ ଧ୍ୟାନ ନଦେବା, କେବେ ସମ୍ପୂର୍ଣ୍ଣ ବିକାଶ ପିଲାଟିର ହୋଇପାରିବ ନାହିଁ। ପାଠପଢ଼ା ଆମକୁ ଜ୍ଞାନ ଦିଏ, କିନ୍ତୁ କୋକରିକୁଲାର କାର୍ଯ୍ୟ ଜୀବନ ପାଇଁ ଆବଶ୍ୟକ ହେଉଥିବା ଦକ୍ଷତା ଏବଂ ଆତ୍ମବିଶ୍ୱାସ ପ୍ରଦାନ କରେ।
1: ଆଜ୍ଞା ମ୍ୟାଡ଼ାମ, ପିଲାଟି ପଢ଼ା ସହ ଖେଳକୁଦ ଏବଂ କରିକୁଲାର ଆକ୍ଟିଭିଟିରେ ନିପୁଣ ହେଲା, ତା ଛଡ଼ା ତାର ନୈତିକ ଶିକ୍ଷା କାହିଁକି ଆବଶ୍ୟକ?
0: ନିଶ୍ଚିତ ଭାବରେ ମୁଁ କହିବି, ନୈତିକ ଶିକ୍ଷାର ଆବଶ୍ୟକତା ଅଛି, କାରଣ ଶିକ୍ଷା ମଣିଷକୁ ଜ୍ଞାନୀ କରେ, କିନ୍ତୁ ନୈତିକ ଶିକ୍ଷା ବ୍ୟକ୍ତିକୁ ମହାନ କରେ।
1: ଆଜ୍ଞା,
0: ଉଦାହରଣ ସ୍ୱରୂପ ଆମେ ଯଦି ନେବା ମହାତ୍ମା ଗାନ୍ଧୀ ବା ତୁଳସୀ ମୁଣ୍ଡା, ବିର୍ସା ମୁଣ୍ଡା, ଏମାନଙ୍କର ଶିକ୍ଷା କମ୍ ହୋଇପାରେ, ସେମାନେ ସମାଜରେ ଜ୍ଞାନୀ ନ ହୋଇପାରନ୍ତି, କିନ୍ତୁ ସେମାନେ ନୈତିକ ଶିକ୍ଷା ଯୋଗୁଁ ଆଜି ଆଦର୍ଶର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି। ତେବେ ଏଇ ଯେଉଁ ନୈତିକ ଶିକ୍ଷା ଯୋଗୁଁ ସର୍ବଶ୍ରେଷ୍ଠ ଚରିତ୍ର ମିଳେ, ଯାହା ହିଁ ମାନବର ଶ୍ରେଷ୍ଠ ସମ୍ପଦ। ସେଥିପାଇଁ କୁହାଯାଏ, ଇଫ୍ ମନି ଇଜ୍ ଲଷ୍ଟ ନଥିଙ୍ଗ ଇଜ୍ ଲଷ୍ଟ, ଇଫ୍ କ୍ୟାରେକ୍ଟର ଇଜ୍ ଲଷ୍ଟ ଏଭ୍ରିଥିଙ୍ଗ ଇଜ୍ ଲଷ୍ଟ। ସେଥିପାଇଁ ନୈତିକ ଶିକ୍ଷା ଆମକୁ ସତ୍ୟ, ନ୍ୟାୟ, ଶୃଙ୍ଖଳା ଜ୍ଞାନ, ଦୟା, ସହାନୁଭୂତି, ଦାୟିତ୍ୱବୋଧ, ସମାଜରେ କେମିତି ଶାନ୍ତି, ସଦ୍ଭାବ, ସହଯୋଗ ରହିବ, ଭଲ ଖରାପ ମଧ୍ୟରେ ପାର୍ଥକ୍ୟ କ'ଣ, ସତ୍ୟ ଏବଂ ମିଛର ଯେଉଁ ପାପ ପୁଣ୍ୟର ଯେଉଁ ପାର୍ଥକ୍ୟ କ'ଣ, ପିଲାଟି କେତେବେଳେ ଖରାପ କେଉଁଟା ଭଲ କେଉଁଟା ସେ ଜାଣିପାରିବ ଯଦି ପିଲାଟିର ନୈତିକ ଜ୍ଞାନ ଥିବ। ତ ସେଥିପାଇଁ ଜୀବନର ସଠିକ୍ ନିଷ୍ପତ୍ତି ନେବାର ସହାୟକ ହେଉଛି ଆମର ନୈତିକ ଶିକ୍ଷା।
1: ଆଜ୍ଞା ମ୍ୟାଡ଼ାମ, ଶେଷରେ ଏ ବିଷୟରେ ଆପଣ ଜଣେ ଶିକ୍ଷୟିତ୍ରୀ ହିସାବରେ ପିତାମାତାଙ୍କୁ କ'ଣ ସନ୍ଦେଶ ଦେବାକୁ ଚାହିଁବେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ?
0: ନିଶ୍ଚିତ ଭାବରେ ମୁଁ ଏଇ ଯେଉଁ ନାରୀ ମହଲ କାର୍ଯ୍ୟକ୍ରମ ମାଧ୍ୟମରେ ମୋର ପ୍ରିୟ ଶ୍ରୋତା ଭଉଣୀମାନଙ୍କୁ ଦୁଇ ପଦ କଥା ରଖିବି, ଯେ ଅଭିଭାବକମାନଙ୍କୁ ମୋର ବିନମ୍ର ନିବେଦନ ରହିବ, ଗୋଟେ ପିଲାର ଜୀବନ ହେଉଛି ଯେ କାଦୁଅ ପିଣ୍ଡୁଳା ପରି, ଆମେ ତାକୁ ଯେମିତି ରୂପ ଦେବା ସିଏ ସେଇ ରୂପରେ ସେ ଗଢ଼ି ଉଠିବ। ଏହାର ପ୍ରାଥମିକତା ବା ପ୍ରଥମ କର୍ତ୍ତବ୍ୟ ହେଉଛି ପିତାମାତାଙ୍କର, ତାପରେ ରହିବ ଶିକ୍ଷକ ଶିକ୍ଷୟିତ୍ରୀଙ୍କର, କିନ୍ତୁ ପ୍ରଥମେ ପିତାମାତା ବା ଅଭିଭାବକମାନଙ୍କର ରହିବ। ତ ଏଥିପାଇଁ ବିଦ୍ୟାଳୟ ବାଛିବାଠୁ ଆରମ୍ଭ କରି ତାର ସବୁ କ୍ଷେତ୍ରରେ ସେମାନେ ଧ୍ୟାନ ଦେବା ଆବଶ୍ୟକ। କେବଳ ଯେ ବିଦ୍ୟାଳୟରେ ନେଇକି ଛାଡ଼ିଦେଲେ ଆମର କର୍ତ୍ତବ୍ୟ ସମ୍ପାଦନ ହୋଇଗଲା, ସରିଗଲା ଆମ କାର୍ଯ୍ୟ ବା ଆମ କର୍ତ୍ତବ୍ୟ, ସେଇଟା ଅଭିଭାବକମାନେ ମନରେ ରଖିବା ଅନୁଚିତ। ବିଦ୍ୟାଳୟ ବାଛିବା ବେଳେ ଭବନ ନୁହେଁ, ଭାବନା ଭିତରେ ଗଢ଼ାଯାଉଥିବା ମଣିଷକୁ ଦେଖିବା ଆବଶ୍ୟକ। ସଠିକ୍ ବିଦ୍ୟାଳୟର ଚୟନ ହେଉଛି ସନ୍ତାନର ଉଜ୍ଜଳ ଭବିଷ୍ୟତର ପ୍ରଥମ ପଦକ୍ଷେପ। ଅଭିଭାବକମାନଙ୍କୁ ମୋର ନିବେଦନ ରହିବ, ସେମାନେ ନିଜର ପିଲାକୁ ବିଦ୍ୟାଳୟ ବାଛିବା ପୂର୍ବରୁ ବିଦ୍ୟାଳୟର ପ୍ରଥମତଃ ତାଙ୍କର କ'ଣ ଯେଉଁ ପରିବେଶ ରହିଛି ତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ବିଦ୍ୟା ପ୍ରତି ସେମାନେ ସମ୍ମାନ ରଖନ୍ତୁ, ପ୍ରତିଭାର ସୁଖ୍ୟାତି ନିମନ୍ତେ ପ୍ରୟାସ ମଧ୍ୟ କରନ୍ତୁ।
1: ଆଜ୍ଞା ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ଯୋଗଜନ୍ମ ମହାପୁରୁଷମାନଙ୍କର ଦୃଷ୍ଟାନ୍ତ ଦେଲେ ଏବଂ ବିଦ୍ୟାଳୟ ସମ୍ପର୍କରେ ଅନେକ ନୂତନ ତଥ୍ୟ ପ୍ରଦାନ କଲେ ଏବଂ ସଠିକ୍ ବିଦ୍ୟାଳୟ ଚୟନ କ୍ଷେତ୍ରରେ ପିତାମାତାଙ୍କୁ ମାର୍ଗଦର୍ଶନ କରାଇଲେ। ତେବେ ମ୍ୟାଡ଼ାମ, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଏବଂ ଏଇ ଯେଉଁ ନାରୀ ମହଲ କାର୍ଯ୍ୟକ୍ରମରେ ମୋର ସମସ୍ତ ପ୍ରିୟ ଶ୍ରୋତା ଭଉଣୀମାନଙ୍କୁ ଧନ୍ୟବାଦ ଯେ ସେଇ କାର୍ଯ୍ୟକ୍ରମକୁ ଶୁଣିଛନ୍ତି। ପରିଶେଷରେ ମୁଁ ଗୋଟିଏ ଶବ୍ଦ କହିବି, ଯେ ପିଲାଟି ସବୁବେଳେ ପ୍ରାର୍ଥନା କରେ, ପିତାମାତା ମୋର ସାକ୍ଷାତ ଈଶ୍ୱର, ନୀତି ସେବା କରୁଥିବି, ଜୀବନର ଯେତେ ବିପଦ ଆସିଲେ ମଥାପାତି ସହିଯିବି, ତାଙ୍କରି ଶିକ୍ଷାକୁ ନେବି ମୁଁ ଆଦରି, କରିବି ଗଳାର ହାର, ସକାଳରୁ ସଞ୍ଜ ନୀତି ଜପୁଥିବି, ଧନ୍ୟ ହେବ ଜୀବନ ମୋର, ଧନ୍ୟ ଜୀବନ ମୋର, ଧନ୍ୟବାଦ, ନମସ୍କାର।
1: ଆଜ୍ଞା ବହୁତ ସୁନ୍ଦର କବିତା। ତ ମ୍ୟାଡ଼ାମ, ସମୟ ସୂଚାଇ ଦେଲାଣି, ଆମକୁ ଆଲୋଚନାଟିକୁ ଏଇଠି ରଖିବାକୁ ପଡ଼ିବ। ନମସ୍କାର।
0: ନମସ୍କାର।
1: ତେବେ ଶ୍ରୋତା ଭଉଣୀ, ଆଜିର ଆଲୋଚନା

ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାସଙ୍କ ସହିତ ତ ଶୁଣିଲେ। ଏହି ଆଲୋଚନାରୁ ଆପଣମାନେ ନିଶ୍ଚୟ ଜାଣିବାକୁ ପାଇଥିବେ ଯେ ସଠିକ୍ ବିଦ୍ୟାଳୟ ଚୟନ ପିଲାମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ସଠିକ୍ ବିଦ୍ୟାଳୟ ଚୟନ କରନ୍ତୁ ଏବଂ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ନ୍ତୁ।

ଶ୍ରୋତା ଭଉଣୀ, ପ୍ରତିବର୍ଷ ଜୁନ୍ ମାସ 24 ତାରିଖକୁ ଜାତିସଂଘ ଦ୍ୱାରା ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ ଭାବରେ ପାଳନ କରାଯାଏ। ବିଶ୍ୱସ୍ତରରେ ଶାନ୍ତି, ସହଯୋଗ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ, ଏହି ଦିବସଟି ମହିଳାମାନଙ୍କ ଶାନ୍ତି ଏବଂ ବିଶ୍ୱସ୍ତରୀୟ ପରିବର୍ତ୍ତନର ସୂଚନା ଦେଇଥାଏ। କୂଟନୀତି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ସର୍ବଦା ପଛରେ ରହି ଆସିଛନ୍ତି। ତଥ୍ୟ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱର ବିଭିନ୍ନ ଶାନ୍ତି ପ୍ରକ୍ରିୟା ଏବଂ ଆଲୋଚନାରେ ମହିଳାଙ୍କ ଅଂଶଗ୍ରହଣ ଖୁବ୍ କମ୍ ରହିଥିଲା। ଏହି ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଏବଂ ବିଶ୍ୱସ୍ତରୀୟ ନୀତି ନିର୍ଦ୍ଧାରଣରେ ମହିଳାଙ୍କୁ ଆଗକୁ ଆଣିବା ପାଇଁ ମିଳିତ ଜାତିସଂଘ ସାଧାରଣ ସଭା ଜୁନ୍ 24 ତାରିଖକୁ ଆନ୍ତର୍ଜାତୀୟ ମହିଳା କୂଟନୀତି ଦିବସ ଭାବରେ ଘୋଷଣା କରିଥିଲେ।

ଶୁଣିଲେ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି 25 ତାରିଖ ଗୁରୁବାର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆଗାମୀକାଲି 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର ଆଗାମୀକାଲି ପ୍ରଚାର କରିବୁ 205ତମ ଭାଗ 6:35। 7:25 ରହିଛି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ ତାନାନା। 8:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସୁରେନ୍ଦ୍ରନାଥ ସାହୁ ଏବଂ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ। 8:45 ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ ଖଡ଼ିଆ ଗୀତ ପରିବେଷଣ କରିଛନ୍ତି ବେଲା ଶାନ୍ତି ଟେଟେ ଏବଂ ସାଥୀ। ପୂର୍ବାହ୍ନ 9:00 ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯାଏ। ଇତିମଧ୍ୟରେ ପୂର୍ବାହ୍ନ 10:00 ରହିଛି ଓଡ଼ିଆ ଫିଲ୍ମ ଗୀତର କାର୍ଯ୍ୟକ୍ରମ ଆମ ଗୀତ। ମଧ୍ୟାହ୍ନ 12:00 ଶୁଣିପାରିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1314ତମ ଭାଗ। ଏହାଛଡ଼ା ଅପରାହ୍ନ 5:00 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତର 435ତମ ଭାଗ। ସନ୍ଧ୍ୟା 6:10 ଆଗାମୀକାଲି ଶୁଣିପାରିବେ ସୁଗମ ସଙ୍ଗୀତ। 6:30 ପ୍ରଚାର କରିବୁ ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡକପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଆଗାମୀକାଲି ଇଣ୍ଡିଆ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ଧାରା ବିବରଣୀ ଆପଣମାନେ ଶୁଣିପାରିବେ ଖେଳ ଶେଷ ହେବା ଯାଏ। ଏବଂ ଲାଇଭ୍ ଷ୍ଟ୍ରିମିଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:30 ସୁଗମ ସଙ୍ଗୀତ। 6:55 ମଧ୍ୟ ସୁଗମ ସଙ୍ଗୀତ। 7:25 ମଧ୍ୟ ଶୁଣିପାରିବେ କେତୋଟି ସୁଗମ ସଙ୍ଗୀତ। 7:30 ପ୍ରଚାର କରିବୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନ ବାଣୀ। 8:00 ରହିଛି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। 10:30 ଶୁଣିପାରିବେ ନାଟକ ପ୍ରାଇଭେଟ୍ କ୍ଲିନିକ୍। ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଶ୍ରୋତାବନ୍ଧୁ ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କଣ୍ଠଦାନ କରିଛନ୍ତି କ୍ଷମାନିଧି ବଡ଼ି, ରଚନା ମୋହନ ସାହୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

ପଦାର୍ଥ କରିବା ପାଇଁ ପ୍ରକୃତିର ଏହି ଅଙ୍ଗଗୁଡ଼ିକରେ ଯଦି କ୍ଷତି କରେ, ତେବେ ପରିବେଶର ସନ୍ତୁଳନ ବିଗିଡ଼ିଯିବ, ଆଉ ସୁଖ ସମୃଦ୍ଧି ଆଳରେ ସୃଷ୍ଟିଟି ବିନାଶ ଆଡ଼କୁ ହିଁ ଗତି କରିବ। ମଣିଷ କ୍ଷଣିକ ସୁଖ ପାଇଁ ଦୀର୍ଘସ୍ଥାୟୀ ସୁନ୍ଦର ଭବିଷ୍ୟତଟିର ସମ୍ଭାବନାକୁ ହରେଇଦେବ ସିନା। ତେଣୁ ମଣିଷ ହିଁ ଏକମାତ୍ର ପ୍ରାଣୀ ଯିଏ ସଚେତନ ହେଲେ ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିପାରିବ। ଶୁଦ୍ଧ ପାଣି ଓ ପବନ ପାଇଁ ଆମକୁ ପରିବେଶକୁ ସଫା ରଖିବାକୁ ହିଁ ହେବ। ସମୁଦ୍ର, ନଦୀ ଓ ନାଳର ଜଳକୁ କଳକାରଖାନା ଓ ଘରୋଇ ଆବର୍ଜନା ତଥା ପ୍ଲାଷ୍ଟିକ ଠାରୁ ମୁକ୍ତ କରିବାକୁ ହେବ। ପ୍ରାକୃତିକ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହେବା ଖୁବ୍ ଜରୁରୀ। ବୃକ୍ଷ ଛେଦନ ମଧ୍ୟ ବନ୍ଦ ହେବା ଉଚିତ। ଘର ଭିତର ଓ ଆଖପାଖ ଅଳିଆ ଆବର୍ଜନାକୁ ଗୋଟିଏ ସ୍ଥାନରେ ଜମା କରିକି ରଖିବା ଉଚିତ। 2014 ଅକ୍ଟୋବର 2 ଠାରୁ ସରକାରଙ୍କର ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଚାଲିଛି। ଘର ଘର ବୁଲି ଅଳିଆ ଆବର୍ଜନା ଏକାଠି କରାହୋଇ ଉପଯୁକ୍ତ ପ୍ରଣାଳୀରେ ତାର ବିନିଯୋଗ ହେଉଛି। ସେଥିରେ ଆମେ ସମସ୍ତେ ସହଯୋଗ କରିବା ଉଚିତ। ସରକାର ଗ୍ରାମ ଏବଂ ସହରରୁ ଆବର୍ଜନା କାଢ଼ିବା ପାଇଁ ସାର୍ବ

ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡ଼ିକରେ କୁଢ଼ କୁଢ଼ ଅଇଳା ଗଦା ହୋଇପଡ଼େ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡ଼େ। ପୂଜା ପାର୍ବଣ ଅବସରରେ ବିଗ୍ରହମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକାଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡ଼ିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ, ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟୋ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏଇ ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା, ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡ଼ି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢ଼ିବାର ସଂକଳ୍ପ ନେବା।

0: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ତ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା। ହଁ, ଆମ ସମସ୍ତଙ୍କ ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା। କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି, ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା, ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ, ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତାର ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ

0: ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ, ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ୍ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଲେ କହିଛନ୍ତି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଠାବଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ସହ ତୃତୀୟ ଲିଙ୍ଗୀ ଓ ଆନ୍ତଃବିବାହ ପ୍ରୋତ୍ସାହନ ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁବିଧ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ନିବେଶ ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ଅଠାବଲେ ଗୁରୁତ୍ୱାରୋପ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ରାଜ୍ୟର ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯିବ। ମଧୁବାବୁ ପେନ୍ସନ୍ ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଦି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟାବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ

0: ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାର 3 ବିଧାନସଭା କ୍ଷେତ୍ରରେ ମୋଟ 7,14,500 ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରାଯାଇଛି। ସେଥିରୁ 100% ଡିଜିଟାଇଜେସନ୍ କରାଯାଇଥିବା ବେଳେ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଜୁଲାଇ 5 ରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲୋଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟଠାରେ ବଚନିକା ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ଏଥର କିଛି ଖବର ସଂକ୍ଷେପରେ। କଟକ ଜିଲ୍ଲାରେ ଆସନ୍ତା 16 ଜୁଲାଇ 31 ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପିତା ମହାନ୍ତି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ଆଜି ବୁଥ୍ସ୍ତରୀୟ ଅଧିକାରୀ ଓ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ଚଳିତ ମାସ ପାଇଁ ଶିକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ 14 ଉର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10 ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ 24 ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତଲାଠାରେ 58 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ। ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକେ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କ ସଫଳତା ବାବଦେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସ୍ୱୟଂସହାୟ ଗୋଷ୍ଠୀମାନଙ୍କୁ 147 କୋଟିରୁ ଅଧିକା ଟଙ୍କାର ସୁଧ ଫେରାଲେ ରାଜ୍ୟ ସରକାର। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆସ୍ଥାନୁ ମୂଲ ହେଲା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଏଥର ପୁରା ଖବର। ଭାରତ ଆଜ ପୃଥିବୀର ଗୋଟିଏ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ 14 ନମ୍ବର ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ସାମୁଦ୍ରିକ ବାଣିଜ୍ୟ ଆଉ ତାର ସୁରକ୍ଷା ବ୍ୟାପକ ପ୍ରଗତିର ପ୍ରବେଶ ପଥ ଆଏ। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଆଉ ନୀଳ ଅର୍ଥନୀତି ହେଉଛି ଜରୁରୀ ଜାତୀୟ ସମ୍ପତ୍ତି। ଇତାର ସୁରକ୍ଷା, ଆର୍ଥିକ ବିକାଶ ଆଉ ସମୁଦ୍ର ଉପରେ ନିର୍ଭର କରୁଥିବାର ଲାଖ ଲାଖ ଉପକୂଳବାସୀଙ୍କର ଜୀବିକାର କଲ୍ୟାଣ ଲାଗି ବହୁତ ଜରୁରୀ ଆଏ। ଏହା ଚିନିର ସମୟଥି ସାମୁଦ୍ରିକ ସୁରକ୍ଷା ଆଇନ ଶୃଙ୍ଖଳା ଭିତରେ ସୀମିତ ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍।
1: ଆଜ ସାମୁଦ୍ରିକ ସୁରକ୍ଷା ପାରମ୍ପରିକ ଆଇନ ବ୍ୟବସ୍ଥା କି ଚୁନୌତିଆ ସେ କହିଁ ଆଜି ତକ ସମ୍ପ୍ରସାରିତ ହୋଇ ହେ ଇସମେ କ୍ରିଟିକାଲ ଇନଫ୍ରାଷ୍ଟ୍ରକ୍ଚର କି ସୁରକ୍ଷା, ମାରିଟାଇମ ଡୋମେନ ଆୱାରନେସ, ସାଇବର ରେଜିଲିଏନ୍ସ, ପର୍ଯ୍ୟାବରଣ କି ସୁରକ୍ଷା, ଡିଜାଷ୍ଟର ମ୍ୟାନେଜମେଣ୍ଟ, ସର୍ଚ ଆଣ୍ଡ ରେସ୍କ୍ୟୁ, ସାମୁଦ୍ରିକ ସଂଶୋଧନ କା ଉପଯୋଗ ଓର ତଟୀୟ ସମୁଦାୟ କି ସକ୍ରିୟ ଭାଗିଦାରୀ ସାମିଲ ହେ ଇନ ଚୁନୌତିଓ ସେ ନିପଟନେ କେ ଲିଏ ସଭି ଷ୍ଟକ୍ ହୋଲ୍ଡର୍ସ କୋ ସାମିଲ କରନା ଆଜ କା ଦିନ ମେ ବହୁତ ଜରୁରୀ ହେ। ଇସେ ହମ ଏକ ସମନ୍ୱିତ ଓ ଏକୀକୃତ ଦୃଷ୍ଟିକୋଣ କା ବିକାଶ କରତେ ହୁଏ ଆଗେ ବଢ଼ ସକତେ ହେଁ। ସମୁଦ୍ର ପରିଦୃଶ୍ୟ ମେ ଓଡ଼ିଶା କା ଏକ ଅନୋଖା ସ୍ଥାନ ହେ। ଆଜ
0: କେନ୍ଦ୍ର ସରକାରଙ୍କ ସାଗର ଆକ୍ଟ ଇଷ୍ଟ ପଲିସି ବିମ୍ଷ୍ଟେକ୍ ବାଗିର ପ୍ରଗତିଶୀଲ ନୀତିକେ ରାଜ୍ୟ ସରକାର ପୁରା ସମର୍ଥନ କରୁଛନ୍। ମାଛ ଧରା ଡଙ୍ଗାମାନଙ୍କେ ନଭମିତ୍ର ଟ୍ରାନ୍ସପଣ୍ଡର ଲଗାବାର ଆଉ ସମୁଦ୍ରଖଣି ଗାଁର ଉନ୍ନତି ବାଗିର କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକେ ବରକସ କରବାର ଦିଗେ ଜରୁରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ଜାତୀୟ ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗ ଦେଇକରି ସାମୁଦ୍ରିକ ସୁରକ୍ଷା କ୍ଷେତ୍ରଟି ଭିନ୍ ଭିନ୍ ମୋଡେଲ ଆଉ ରଣନୈତିକ ଢାଞ୍ଚା ଉପରେ ଜୋର ଦେଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତଟି ଆସିକରି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ଏ ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବିଭାଗୀୟ କାର୍ଯ୍ୟକ୍ରମ ଆର୍ ଯୋଜନା ବାବଦେ ସମୀକ୍ଷା କରିଛନ୍। ତାର୍ ଉତ୍ତରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେଇକରି ଶ୍ରୀ ଅଠାୱାଲେ ଗଲା 12 ବର୍ଷରେ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ସଫଳତା ବାବଦେ ଆଲୋଚନା କରିକରି କହିଛନ୍, ଦେଶେ ଇହାଦେ ତକ 58 କୋଟିରୁ ଅଧିକା ଲୋକଙ୍କ ଜନଧନ ଆକାଉଣ୍ଟ ରହିଛେ। ସେଥିର୍ ଭିତରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକା ଆକାଉଣ୍ଟ ଅଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାଥି 10 ଲକ୍ଷ ଟଙ୍କାର ଋଣ ସାହାଯ୍ୟକେ ଏଛେନ୍ 30 ଲକ୍ଷ ଟଙ୍କାକେ ବଢ଼ାଯାଇଛି। ଯୋଜନା ଅଧୀନତି ଏବତକ 3 କୋଟି 64 ଲକ୍ଷ ଲୋକଙ୍କୁ ସାହାଯ୍ୟ ଦିଆଯାଇଛି। ଉଜ୍ଜ୍ୱଳା ଯୋଜନାଥି ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଲାଭ ପାଇଛନ୍। ତୃତୀୟ ଲିଙ୍ଗୀମାନଙ୍କ ସୁରକ୍ଷା ଆଉ ସେମାନଙ୍କୁ ଅଧିକାର ଦେବାର ଦିଗେ ସରକାର ବହୁତଟି ନିଷ୍ପତ୍ତି ନେଇଛନ୍। ଅନୁସୂଚିତ ଜନଜାତି ଆଉ ଜାତିବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଆର୍ ଛାତ୍ରବୃତ୍ତି କ୍ଷେତ୍ରଟି ସରକାର ନେଉଥିବାର ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଛନ୍। ନୂଆଦିଲ୍ଲୀ ନ ଆଇବା କାଲ୍

0: ଆକାଶବାଣୀର ବିକଳ୍ପ ନାହିଁ।
1: ଆକାଶବାଣୀ ସମ୍ବଲପୁର
2: ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ। ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଷୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ ଏବଂ US ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜେମିସନ୍ ଗ୍ରୀର୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ 3 ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷୀୟ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ ଫେବୃଆରୀ 7 ତାରିଖରେ ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏହା ଏକ ଅଂଶ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଆମ୍ବାସାଡର ଗ୍ରୀନ୍ଙ୍କ ସହିତ ସେ ଭାରତ ଆମେରିକା ବାଣିଜ୍ୟ କାରବାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି, ଶ୍ରୀ ଗୋଏଲଙ୍କ ସହିତ ଆମ୍ବାସାଡର ଗ୍ରୀନ୍ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି, ବିଶେଷ କରି ଡିଜିଟାଲ କାରବାର, ନିରନ୍ତର ଯୋଗାଣ ଶୃଙ୍ଖଳ, ରଣନୈତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ତଥା ବାଣିଜ୍ୟ କାରବାରକୁ ସମ୍ପ୍ରସାରଣ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $100 ବିଲିୟନ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ 2ଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର $60 ବିଲିୟନ ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ଲାଗି ଉଭୟ ଦେଶ ପ୍ରତିବଦ୍ଧ ବୋଲି ଶ୍ରୀ ପେସ୍କୋଭ୍ କହିଛନ୍ତି। ଭାରତକୁ ବିଶ୍ୱର ଏକ ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଶ୍ରୀ ପେସ୍କୋଭ୍ ଏହାର ବୃହତ୍ କ୍ଷମତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତ ରୁଷ ସମ୍ପର୍କକୁ ଏକ ବିଶେଷ ଅଧିକାରପ୍ରାପ୍ତ ସହଭାଗିତା ଭାବେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସହଯୋଗ ମାଧ୍ୟମରେ ଏହା ଅଧିକ ସଶକ୍ତ ହୋଇପାରିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜ ମନ୍ତବ୍ୟ ଦେଇ ଶ୍ରୀ ପେସ୍କୋଭ୍ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି। ଏଠାରେ ସୂଚନା ଦିଆଯାଇପାରେ, ଗତବର୍ଷ ଡିସେମ୍ବର ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଭାରତ ଗସ୍ତ ସମୟରେ ଏହି ବାଣିଜ୍ୟ କାରବାର ପରିମାଣ ସମ୍ପର୍କରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ପ୍ରାଚୀନ ଦୁଇ ଦେଶର ଏହି ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଜାରି ରଖିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଦେଶବ୍ୟାପୀ ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିଛି। ଏ ସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଏକ ସୁରକ୍ଷିତ, ବ୍ୟବହାର ଅନୁକୂଳ ତଥା ସୁଦୃଢ଼ ଜାତୀୟ ରାଜପଥ ଭିତ୍ତିଭୂମି ପ୍ରତିଷ୍ଠା କରିବା ଦିଗରେ NHAIର ପ୍ରତିବଦ୍ଧତାର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ରାଜ୍ୟରେ 595 ଗୁରୁତ୍ୱପୂର୍ଣ୍ଣ ବେଆଇନ ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହିତ ଜାତୀୟ ରାଜପଥରେ ଏଭଳି ପାର୍କିଂକୁ ଉଚ୍ଛେଦ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି NHAI କାର୍ଯ୍ୟ କରୁଛି। ଏଥିଲାଗି

ରାଜପଥ ସୁରକ୍ଷା ଟାସ୍କଫୋର୍ସ ପ୍ରତିଷ୍ଠା କରିବା ଲାଗି ଏନ୍ଏଚ୍ଏଆଇ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ମନ୍ତ୍ରଣାଳୟ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ୱି ସୁଂ ଲାକ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ସ୍ଥିତି ତଥା ବୈଶ୍ୱିକ ପରିସ୍ଥିତି ଉପରେ ଏକ ରଣନୀତିକ ଆକଳନ କରିବା ସମ୍ପର୍କରେ ଉଭୟ ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଲକାତାରେ ଏକ ନିର୍ମାଣାଧୀନ ଘରୋଇ ପଣ୍ୟାଗାର ଭୁଶୁଡ଼ି ପଡ଼ିବାରୁ 3 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନେକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ପୁଲିସ୍, ଅଗ୍ନିଶମ, ଜରୁରୀକାଳୀନ ସେବା ଏବଂ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି। ଅନେକ ଶ୍ରମିକ ଏହା ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଭାବିତମାନଙ୍କୁ ସହାୟତା କରିବା ଲାଗି ରାଜ୍ୟ ସଚିବାଳୟ 99 ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ ବନ୍ଦର, ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେତେଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ରଣନୈତିକ ପ୍ରତିରକ୍ଷା ଭାଗିଦାରୀ କାର୍ଯ୍ୟଖସଡ଼ା ଅଧୀନରେ ଏହି ବୈଠକ ଆୟୋଜିତ ହୋଇଥିଲା। ଭାରତର ଆନ୍ତର୍ଜାତିକ ସହଯୋଗ ବିଭାଗ ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ୟୁଏଇର ବ୍ରିଗେଡିୟର ଷ୍ଟାଫ୍ ଜମାଲ ଇବ୍ରାହିମ ମହମ୍ମଦ ଇବ୍ରାହିମ ଆଲମାର ଜୁକି ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ, ନବସୃଜନକୁ ପ୍ରାଧାନ୍ୟ ଦେବା, ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି। ଏହି ଭାରତୀୟ ମହିଳା ଯୋଡ଼ି ସ୍ପେନ୍ର ପାଓଲା ଲୋପେଜ୍ ଓ ଲୁସିଆନା ରୋଡ୍ରି ଗୁଏସ୍ଙ୍କ ଯୋଡ଼ିକୁ ପ୍ରାରମ୍ଭିକ ରାଉଣ୍ଡରେ 21-12, 14-21 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଜାପାନର ସୁମିରେ ନାକାଡେ ଓ ମିୟୁ ତାକାହାସିଙ୍କ ଯୋଡ଼ିକୁ ଭାରତର ଏହି ବିଜୟୀ ଯୋଡ଼ି ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌନକ ଚୌହାନ କ୍ୱାଲିଫାୟର ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ବି'ରେ ଆଜି କାନାଡ଼ାର ଭ୍ୟାଙ୍କୁଭର୍ଠାରେ କାନାଡ଼ା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ୱାଶିଂଟନ୍ର ସିଟଲ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ବୋସ୍ନିଆ ହର୍ଜେଗୋଭିନାକୁ ଭେଟିବ। ପ୍ରତିଯୋଗିତାରେ ଗ୍ରୁପ୍ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଆଜିର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସନ୍ତୁଳିତ ତଥା ଆପୋଷ ଲାଭଜନିତ ଭାରତ ଆମେରିକା

0: ଦ୍ୱିପକ୍ଷ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷ ବାଣିଜ୍ୟ କାରବାର $100 ବିଲିୟନ ଲକ୍ଷ୍ୟ ଧାର୍ଯ୍ୟ, କ୍ରେମଲିନ୍ ମୁଖପାତ୍ରଙ୍କ ସୂଚନା। ଜାତୀୟ ରାଜପଥରୁ ଜବରଦଖଲ ଏବଂ ବେଆଇନ ପାର୍କିଂ ଉଚ୍ଛେଦ ଲାଗି କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିଷ୍ପତ୍ତି ଏବଂ ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ବୌଦ୍ଧ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ବୌଦ୍ଧ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଗସ୍ତରେ ଆସି ଜିଲ୍ଲାର ବିକାଶ ଚିତ୍ର ଉପସ୍ଥାପନ କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ନୂତନ ମଡେଲ ବସ୍ଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିସହ 26 ସଡ଼କ ଓ 12 ସେତୁ ନିର୍ମାଣ କରାଯାଇଛି। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ହଜାର ହଜାର ଚାଷୀ ଉପକୃତ ହୋଇଥିବା ବେଳେ ଗତ ଖରିଫ ଋତୁରେ 20,72,000 କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସେ ସୂଚନା ଦେଇଥିଲେ।
3: ଆମେ ବିକାଶର ବିଭିନ୍ନ ମାଇଲ ଖୁଣ୍ଟକୁ ଛୁଇଁଛୁ। ସେ କରୋନା ସମୟର ସମସ୍ତଙ୍କୁ ଟିକା ଦେଇକରି ବିଶ୍ୱବନ୍ଧୁ ହେବାଠାରୁ ଆରମ୍ଭ କରିକିରି ଏଆଇ ସମିଟ୍ ହେବା ଭାରତରେ ଏବଂ ଯେଉଁଭଳି ଭାବେ ତୈଳ ସଙ୍କଟ ସମୟରେ ମଧ୍ୟ ଷ୍ଟ୍ରାଟାଜିକାଲି ମ୍ୟାନେଜ୍ କରିବା ନରେନ୍ଦ୍ର ମୋଦିଙ୍କ ଯେଉଁ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀତି ଯୋଗୁଁ ତାଙ୍କର ଚାରିବର୍ଗ ଅନ୍ନଦାତା ଗରିବ ମହିଳା ଯୁବକର ବିକାଶରେ ଦେଶର ବିକାଶ ସେ ଅନୁଯାୟୀ ତାକୁ ଆଖି ଆଗେ ରଖିକିରି ଯେଉଁଭଳି ଭାବେ ଯୋଜନା ପ୍ରଣୟନ କରୁଛନ୍ତି, କାର୍ଯ୍ୟାନ୍ୱୟନ କରୁଛନ୍ତି, ତାର ସଫଳତାର ମୁଁ କଥା ରଖିବାକୁ ଆସିଥିଲି ବୌଦ୍ଧ ଜିଲ୍ଲାରେ। ଏବଂ ବୌଦ୍ଧ ଜିଲ୍ଲାରେ ଯେଉଁଭଳି ଭାବେ ମଧ୍ୟ ବିକାଶ ମଧ୍ୟ ଛୁଇଁଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁଭଳି ଭାବେ 138 କୋଟି ଟଙ୍କା ବ୍ୟୟରେ ହୋଇଥିବା ଆମେ ଆଉ ଅଳ୍ପ ଦିନ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିବୁ ଏବଂ ଜିଲ୍ଲାରେ IDSP କାର୍ଯ୍ୟକ୍ରମରେ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଭାରତରେ ପ୍ରଥମ ହେବା ଏ ଗୋଟେ ଗୌରବର କଥା ଅଛି। ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯେଉଁଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ମାସଠାରୁ 1,14,000 ଲୋକଙ୍କୁ ମାସକୁ 10 କିଲୋ ଚାଉଳ ଦେବେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗରିବ କଲ୍ୟାଣ ଯୋଜନା, ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନବୀୟ ସମାବେଶୀ ବିକାଶର ଗୋଟେ ଉଦାହରଣ। ଏବଂ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭାରତବର୍ଷରେ ଯେମିତି ଛୁଇଁଛି, ଗ୍ରୋଥ୍ ଇଞ୍ଜିନ୍ ରୂପେ ଉଭା ହେଇଛି, ସେଭଳି ଭାବେ ବୌଦ୍ଧ ଜିଲ୍ଲା ମଧ୍ୟ ବିକାଶ ରାସ୍ତାରେ ଚାଲିଛି।
2: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଷ୍ଟାଡିୟମରେ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗଗୁରୁ ଦେବାଶିଷ ପୁରୋହିତ ଯୋଗାଭ୍ୟାସ କରିବା ସହ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ। ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ରଥଯାତ୍ରା July 16 ଏବଂ ବାହୁଡ଼ା ଯାତ୍ରା July 24 ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ରଥ ମରାମତି, ଦେବନୀତି, ଆଇନ ଶୃଙ୍ଖଳା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆଲୋକୀକରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଏବଂ ଶିଶୁ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ପୁନର୍ବାସ ସମ୍ପର୍କରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ କରିଛନ୍ତି। ପରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି

0: ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଦେବ ବିବାହ ପର୍ବ ପରେ ନବଦେବ ଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ବିଜେ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ପେନ୍ସନ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର 28 ବିଭାଗରେ ମୋଟ 153 ପେନ୍ସନ୍ ମାମଲା ବିଚାରାଧୀନ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meters ତଥା 972 କିଲୋହର୍ଟ୍ଜ।
2: ଶ୍ରୋତାବନ୍ଧୁ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
3: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
4: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC अपडेट रो मेसेज को अण देखा करंतु नाही, तुरंत KYC अपडेट करंतु। जदि परिचय किंबा ठिकाणा रे कोनोसी परिवर्तन नाही, तेबे आपणंकर बैंक किंबा ATM किंबा बिजनेस करेस्पोंडेंट माने BC को पाख को जानतु, किंबा बैंक रे पंजीकृत ईमेल किंबा मोबाइल नंबर किंबा मोबाइल बैंकिंग ऐप किंबा चिट्ठी माध्यम रे स्व घोषणा दियंतु। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆଜି ଆକାଶବାଣୀ ରାଉରକେଲା କେନ୍ଦ୍ରର 31ତମ ପ୍ରତିଷ୍ଠା ଦିବସ, ତେଣୁ ଆପଣ ସମସ୍ତଙ୍କୁ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛୁ ଆମ ଆକାଶବାଣୀ ରାଉରକେଲାର ସମସ୍ତ ସଦସ୍ୟ ସଦସ୍ୟାଙ୍କ ତରଫରୁ। ଶୁଣିବା କାର୍ଯ୍ୟକ୍ରମ ବର୍ତ୍ତମାନ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିବେ ସ୍ୱାସ୍ଥ୍ୟ ହିଁ ସମ୍ପଦ ସମ୍ପର୍କରେ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର୍ ଇନ୍ଚାର୍ଜ LHV ରଙ୍ଗା ବାରାଙ୍କ ସହିତ ଏକ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରବୀନ୍ଦ୍ର କିଷାନ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ଶୁଣିବା କାର୍ଯ୍ୟକ୍ରମ ଖେତ ଖମାର।
3: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ

0: କେତେ ଶାନ୍ତିରେ ଅଛୁ ଗୋଟେ ହିସାବରେ ଭାବ ହେଲେ
1: ହୋଇତ
0: ସେ ହିସାବରେ ଦେଖବା ଆମର ଚାଷବାସର କଥା ଇନେ ତ ଆଖତୁରାନ MSP ଆଉ ଇଆଡ଼େ ଇନ୍ସୁରାନ୍ସ ମାନେ ବି
1: ହଇ ହଇ ହଇ
0: ବୋଲେ ଆମର ବିକ୍ରି ବଟାର ଚିନ୍ତା ନା ପଇସା ପତ୍ର କେତେ ଆସବା ତାର ଚିନ୍ତା ଆମେ ତ ଆଖତୁରାନ ଜାଣି ପକଉଛୁ ଆମେ ଏତିକି କମାମୁ ଏତିକି ଛିଡ଼ବା ଏତିକି ବଢ଼ବାନି କାଏଁ
1: ହଇ
0: ଆଉ ବେଶୀ କିଛି ଆମର ଚାଷ ବାସନେ ଖୁଆଇଦେବା କହିଲେ ଇନ୍ସୁରାନ୍ସ ଅଛେ
1: ହଇ ସେନୁ ରିକଭରିଟା ପାଇପାରମା
0: ହଁ ବେଲେ ବେଫିକିର ଚାଷ କର ଆର ମସ୍ତିରେ ରହ ପୁରାନି କାଏଁ
1: ହଇ ଦାଦା
0: ହେଲେ ବିର୍ଷୁ
1: ହଁ ଦାଦା
0: ଆମେ ତ କଥା ବାହାର କରୁଥିଲା ଦୁଃଖ ସୁଖ ନୁଗା
1: ହଇ ସ୍ୱାସ୍ଥ୍ୟ ଉପରେ
0: ହଁ
1: ବୋଇଲେ କଥାଟା ଟିକେ ଅଜବ ଲାଗୁଛେ ବୋଇଲେ ସ୍ୱାସ୍ଥ୍ୟ ଉପରେ ନିହାତି କଥାଟା ଥିବା ଦାଦା
0: ଥିବା କାଏଁ ଗା ଏ ଆମର ରଙ୍ଗ ଦିଦି ଗା
1: ହଇ ହଇ ହଇ
0: LSB ଅଛନ୍ କାନ ହେଲେ ସେ ଜିଲ୍ଲା ଟିକା ଭଣ୍ଡାର ଯେନ୍ଟା ଅଛେ ନି ସେନେ ସେ କାର୍ଯ୍ୟରତ ଅଛନ୍
1: ଓହୋ
0: ବୋଲେ ତାଙ୍କର ଦୁଇପଦ କଥା ଶୁଣୁ ଗା
1: ହଇ ହଇ ଶୁଣୁ
2: ସ୍ୱାସ୍ଥ୍ୟ ହିଁ ସମ୍ପଦାୟ ବୋଇଲେ ଆମର ଚାଷୀ ଭାଇ ଭଉଣୀ ମାନେ ଜାଣୁଛନ୍ ସବୁବେଳେ ଚାଷବାସ ନେ ଲାଗି ରହୁଛନ୍ ଦିନ ହିଁ କି ରାଇତ ନିହିଁ ଦୁନିଆ ବାହାର କଥା ମାନେ ହେଉଛି ହେଲେ ଆପେ ଜିଲେ ବାପର ନା ହେ ଆମେ ଜିତି ମାନେ ଯାକର ହେ ପଇସା ପତ୍ର ଯେନ୍ଟା ଅଛି ଖର୍ଚ୍ଚା ବର୍ଚ୍ଚା କରିପାରମା କି ଚଲି ପାରମା କି ଚଲେଇ ପାରମା ଆମର ପଛେ ଦୁନିଆ ବାହାର ଲୋକ ବାକ ମାନେ ଅଛନ୍ କି ଆମର ଘର ଦୁଆ ପରିବାର ବି ଆମକେ ଯୁଗି ବସିଛନ୍ କାଁ କଲେ କେନ୍ତା କରମା କାଁ ନିହିଁ ଆର୍ ଆଗକେ କେନ୍ତା ଚଲି ପାରମା ବୋଲେ ଇ ଭରସା ଉପରେ ସବୁ ଦୁନିଆଟା ଚାଲିଛି ବୋଲେ ଆଜି ଆମର ସାଙ୍ଗେ ଅଛନ୍ ଆମର ରଙ୍ଗବାରା ଦିଦି ଯିଏ କି ଆମର ଜିଲ୍ଲା ଭ୍ୟାକ୍ସିନ ଷ୍ଟୋର ଯେନ୍ଟା କହିଛନ୍ ଆମର ଜିଲ୍ଲା ଟିକା ଭଣ୍ଡାର ଯେନ୍ଟା କହୁଛନ୍ ସେନେ କାର୍ଯ୍ୟରତ ଅଛନ୍ ଆମର ରଙ୍ଗବାରା ଦିଦି ଯିଏ କି LHBN ଆରୁ ଇ ଆମର ଜିଲ୍ଲା ଯାକର ଯେନ୍ଟା ଭ୍ୟାକ୍ସିନ ମାନେ ଯାଉଛେ ଛୁଆ ମା ଗର୍ଭନୁ ଥିବାରନୁ ଯେନ୍ ମାନେ ଭ୍ୟାକ୍ସିନ ମାନକେ ନେଉଛନ୍ ସେ ସବୁ ଭ୍ୟାକ୍ସିନ ଠୁ ଆମର ଆରମ୍ଭ କରିକିରି ଇହାଦେ ଯେନ୍ଟା ଆମର କ୍ୟାନ୍ସର ଭ୍ୟାକ୍ସିନ ମାନେ ବି ବାହାରିଲାନ ବୋଇଲେ ଇ ସବୁ ଭ୍ୟାକ୍ସିନ ମାନକେ କେନ୍ତା କେନ୍କେ ଯିବା କେନୁ ଆସବା କାହା କାହାକେ ଦିଆଯିବା ସବୁ କଥା ମାନକେ ବିଚାର କରିକିରି ସେନୁ ସେମାନେ ପଠଉଛନ୍ ଆଉ ସେ ହିସାବରେ ଆମର ଜିଲ୍ଲା ଯାକର ଏଇଟା ମାନେ କି ସୁବିଧା ହିସାବରେ ପଠେଇ ପୁଠା ପାରୁଛନ୍ ସିଆଡ଼େ
3: ଟାଇମ୍ ଟେବୁଲ ସିଡ୍ୟୁଲ କରିକିରି
2: ଦିଦି ଆପଣଙ୍କେ ସ୍ୱାଗତ କରମା ଆମର କାର୍ଯ୍ୟକ୍ରମ କେ ବୋଲେ ଦିଦି ଆପଣଙ୍କେ ଜୁହାର ଆରୁ ସ୍ୱାଗତ ଆମର କାର୍ଯ୍ୟକ୍ରମ କେ ବୋଇଲେ ଦିଦି ବତାବେ ଆମର ଯେନ୍ ଇ ଯେନ୍ ଆମର ଚାଷୀବାସୀ ଲୋକ କଥା ଯେନ୍ଟା କହୁଛେ କି ଯେନ୍ ମାନେ କି ନିଜକେ ଚିହ୍ନି ପାରବାର ନେଇ କି ଜାଣି ପାରବାର ନେଇ ସେମାନେ ସବୁବେଳେ ଚାଷବାସ ଚାଷ ଚାଷ ହେଉଛନ୍ ସେମାନେ ବୋଇଲେ ଦିନ ନେଇ କି ରାଇତ ନେଇ ଇ କ୍ଷେତ କବାର ନେ ଲାଗି ରହିଛନ୍ ହେଲେ ନିଜର ଜୀବନ କେ ସେମାନେ ବି ଦେଖବାର କଥା ଟିକେ ଟିକେ ଆରୁ ଏନ୍ତା ତ ଆମର ସ୍ୱାସ୍ଥ୍ୟ ହିଁ ଯେନ୍ କଥା ପଡୁଛେ କି ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଇ କଥା ଉପରେ ଆମେ ଯଦି କହିକି ଆରମ୍ଭ କରମା ବୋଲେ କେନ୍ କେନ୍ ବିଷୟ ପ୍ରତି ଆମେ ଦୃଷ୍ଟି ଦେମା କେତେବେଳେ ଦୃଷ୍ଟି ଦେମା ଆଉ କେନ୍ତା କରିକି ଆମ ଦିନ ଦୁନିଆକେ ଚଲାମା ଟିକେ ବତାବେ
3: ତ ମୋର ନାଁ ହଉଛେ ରଙ୍ଗବାରା ମୋର ପୋଷ୍ଟ ହେଉଛେ LHB ପୋଷ୍ଟ ତ ମୁଁ ଏଖେନ ଜିଲ୍ଲା ଟିକା ଭଣ୍ଡାର ଇନଚାର୍ଜ ଭାବରେ କାମ କରୁଛେ ତ ଯେତିକିଟା ଆମର 17 ବ୍ଲକ ଅଛେ ସବୁ ବ୍ଲକ କେ ଆମେ ଭ୍ୟାକ୍ସିନ ଦିଆ ହେସି ଯେନ୍ତା କି ଛୁଆ ନୁ ବୁଢା ତକ ବି ଭ୍ୟାକ୍ସିନ ଅଛେ ଆମର ଯେନ୍ ସମୟରେ ଯେନ୍ତା ମାନେ ବ୍ୟାପୁଛେ କି ଆସୁଛେ ମାନେ ଭ୍ୟାକ୍ସିନ ଟା ସେ ହିସାବରେ ଦିଆଯାଉଛେ ଷ୍ଟେପ ବାଇ ଷ୍ଟେପ ଯେନ୍ତା ଗର୍ଭବତୀ ଠାନୁ ଆରମ୍ଭ କରିକିରି ଆମେ ଯେନ୍ତା କ୍ଷେତ କଲାକେ ପହିଲିନୁ ଆରମ୍ଭ କରିକିରି ଯେନ୍ତା କୁଡା ଖୋଜା କରସୁଁ ହେ ଭଳିଆ ଗର୍ଭବତୀ ମା ରୁ ହିଁ ଆମର ଯେତେବେଳେ ମା କେ ଯଦି ଆମେ ଭଲ କରି ଯତ୍ନ ଭାବରେ କର୍ମା ତାକେ ଭଲ ସେବା ସୁତ ରଖମା ଭଲ ରହିବା ହେଲେ ଗୋଟେ ଭଲ ଭବିଷ୍ୟତରେ ଗୋଟେ ଭଲ ସନ୍ତାନଟେ ଦେବା ତ ସେତାର ଲାଗି ଆମେ ମା କେ ପ୍ରଥମେ ଟୀକା ଦେଉଛୁଁ ବି ତାକେ କେନ୍ତା ରକ୍ତହୀନତା ନି ହେବା କି ତାର ସ୍ୱାସ୍ଥ୍ୟଗତ କିଛି ଅସୁବିଧା ନି ହେବା ସେ ବିଷୟରେ ଆମେ ବେଶୀ ଧ୍ୟାନ ଦେସୁଁ
2: ପଲ୍ହା ପକାବାର ଠାନୁ ଆରମ୍ଭ କରିକିରି କେନ୍ତା ଧାନ କାଟବାର ତକ ଯେନ୍ତା କି ସମସ୍ୟା ମାନେ ହେସେ କି କେନ୍ ହିସାବରେ ଆମେ ଦେଖଭାଲ କରମା ସେଇ ବାଗିର କଥା ହେନି କାଏଁ
3: ପଲ୍ହା ପକାବାରଟା ତ ପଛେ ପକଉଛୁ ମେନ୍ ହେଲା ମଞ୍ଜି
2: ହଇ ହଇ
3: ମଞ୍ଜିଟା ଯଦି ଠିକ ଥିବା ହେଲେ ତ ପଲ୍ହା ପକାମା ଯେ ସେ ଭଲ ପଲ୍ହାଟେ ହେବା
2: ହଇ ହଇ
3: ତାପରେ ସେତାକେ ଆମେ ଲଗେଇକିରି ଭଲ ତାର ଯତ୍ନ ନେମା ଯେ ତ ସେନ୍ତା ଆମର ଯେହେତୁ ଗୋଟେ ମାନେ ସଂସାରରେ ଆସୁଛେ ମା ଆଉ ବାପା ମା ବାପା ମାଧ୍ୟମରେ ହିଁ ଗୋଟେ ସନ୍ତାନଟେ ହେଉଛେ ସେନ୍ତା ଦୁନିଆ ଚଲୁଛେ ତ ସେ ସନ୍ତାନଟେ ତିଆରି ହେବାର ଲାଗି ଗୋଟେ ଯେନ୍ ମଞ୍ଜିଟେ ଦରକାର ପଡ଼ସି ସେ ମଞ୍ଜିଟା ଯଦି ଭଲ ଥିବା ହେଲେ ଯାଇକିରି ଆମେ ଭଲ ଗଜା ହେବା ଭଲ ଗଜା ହେଲା ପରେ ଭଲ ବଡ଼ ଗଛ ହେବା ଆଉ ଭଲ ଫଲ ଦେବା ନି କେ ସେନ୍ତା ଆମେ ଗର୍ଭବତୀ ସମୟରୁ ହିଁ ଟୀକା ଦେବାର ଲାଗି ଆରମ୍ଭ କରୁଛୁ ତାର ସଙ୍ଗେ ତାକେ ଯେନ୍ତା ଭଲ ଖାଦ୍ୟ ଖାଇବା ତାର ବିଷୟରେ ବାରମ୍ବାର ତାକେ ମାନେ ଚେକଅପ୍ କରବା ଯେନ୍ତା କି ଶରୀର ତାର ମାଆର କହିଲେ

0: ଗଠନଟା ଠିକ୍ ରହିବାର କଥା।
1: ହୁଁ
0: ମାଆର ଗଠନଟା ଯଦି ଠିକ୍ ଥିବା ହେଲେ ଭବିଷ୍ୟତରେ ଯେନ୍ ସନ୍ତାନଟେ ହେବା ସେଟା ବି ପରିପକ୍ୱ ଅବସ୍ଥାରେ ହେବା, ତାକେ ଯେନ୍ତା କି ଭବିଷ୍ୟତରେ ରୋଗ ବାଗ୍ନି ହେବା ତାର ଲାଗି ବି ଦିଆହଉଛେ। ଯେନ୍ତା ଆମେ ଗର୍ଭବତୀ ବେଲେ ଟୀକା ଦଉଛୁ ଟିଡି ବୋଲିକିରି, ଟିଡି ବେଲେ ଆମର ଆଗେ ଟିଟି ଖାଲି ଦିଆ ହଉଥିଲା, ଗୋଟେ ଭ୍ୟାକ୍ସିନ ଦିଆ ହଉଥିଲା ଖାଲି ମାକେ, ସେଟା ଟି ବୋଲିକିରି ଟିଟାନସ୍ ଟକ୍ସାଇଡ୍ ବୋଲିକିରି। ତ ଏଖେନ୍ ଟିଡି ଡି ଗୋଟେ ମିଶିଗଲା ନା, ଡିପଥେରିଆଟା ବି ସେଠି ଏଡ୍ ହେଇଗଲା, ଯେନ୍ତା କି ଡିପଥେରିଆ ରୋଗଟା ବି ଗର୍ଭବତୀ ମା ହଉ କି ବଡ଼ ଲୋକକେ ବି ହେବାର ଲାଗି ସେ ଦେଖାଦେଲା। ତାପରେ ସେଟାକେ ଆମର ସାଇଣ୍ଟିଷ୍ଟ ମାନେ ସେ ଦେଖିକିରି ଫେର ଘାଏ ଏଡ୍ କରିଦେଇଛନ୍। ହେନ୍ତା ଏଖେନ୍ ମେନ୍ ହେଲା ଆଉ ଗୋଟେ ନନ୍ କମ୍ୟୁନିକେବୁଲ ଡିଜିଜ୍ କରୁଛନ୍, ଯେନ୍ଟା କି ଗୋଟେ ରୋଗଟା ଆଉ ଜଣକେ ନି ଡେଗେ, ଛୁଇଁଲେ କି ତାକେ ଧରଲେ କି କିଛି କଲେ କିଛି ନି ଡେଗେ। ହେନ୍ତା ହେଇ ରୋଗ ଗୁରା ଯେତେବେଳେ ଏଖେନ୍ ବଢି ବଢି ଆସୁଛି ଆମର, ଯେନ୍ତା ୱାର୍ଲ୍ଡ ୱାଇଜ୍ ଦେଖିଲେ ଆମର ଭାରତରେ ବି ଏଖେନ୍ ବହୁତ ପ୍ରାଦୁର୍ଭାବରେ, ଆଗେ ଆମେ ବିଦେଶର ରୋଗ ଆଏ ବୋଲିକିରି କହୁଥିଲା, ଯେନ୍ଟା କି ବ୍ଲଡ଼ ପ୍ରେସର, କ୍ୟାନ୍ସର ଆଉ ଇ ଯେନ୍ ସୁଗର, ଇ ବେମାର ଗୁରା ବଡ଼ ବଡ଼ ଲୋକେ ହେଉଛେ ବୋଲି କହୁଥିଲା। ତ ସବୁ ଏଖେନ୍ ସମସ୍ତଙ୍କେ ହେଉଛେ, ମାନେ ଇ ରୋଗଟା କ୍ୟାନ୍ସରଟା ବେଶିକିରି ଆହୁରି ଡେଞ୍ଜରିୟସ୍ ହେଇଗଲାନେ, ଯେହେତୁ ଆମେ ସୁଗର ଆଉ ବିପିଟା ଭାଇ ମେଡିସିନ୍ ଦ୍ୱାରା କିଛି କଣ୍ଟ୍ରୋଲ୍ କରିଦେଉଛୁ। କ୍ୟାନ୍ସରଟା ଝଣ୍କେ ହେଲା ମାନେ ସେଟା କଣ୍ଟ୍ରୋଲ୍ ହେବା କିନ୍ତୁ ମାନେ ପୁରା କଣ୍ଟ୍ରୋଲ୍ ନେଇ ହେଇପାରବା, ତ ସେଟା ଆସ୍ତେ ଆସ୍ତେ ବଢି ବଢି ଯାଉଛେ। ବେଶିକିରି ଏଖେନ୍ ଝିଅମାନ୍କେ ଯଦି ହେଲା ବେଲେ ସେ ଭବିଷ୍ୟତରେ ସେ ମାଆଟେ ହେଇବାର୍ ଲାଗି ଅସୁବିଧା ହେଉଛେ। ତ ତାର୍ ଲାଗି ଆମର ଗୋଟେ ଏଖେନ୍ ଭ୍ୟାକ୍ସିନ୍ ଆସିଛି, HPV ଭ୍ୟାକ୍ସିନ୍ ବୋଲସନ୍, ମାନେ କ୍ୟାନ୍ସର ଲାଗି ସେଟା ଦିଆ ହଉଛେ, ଖାଲି ଝିଅ ଛୁଆମାନଙ୍କେ ଦେବାର ଲାଗି ଏଟା ଆମର ପ୍ଲାନ୍ କରିଛେ। ଯେହେତୁ ସରକାର ସମସ୍ତଙ୍କେ ଦେବା କଥା, କିନ୍ତୁ ସରକାର ଯେତିକି ପ୍ଲାନ୍ କରୁଛେ ଧୀରେ ଧୀରେ ଷ୍ଟେପ୍ ବାଇ ଷ୍ଟେପ୍ ଏଟା କରତେ ଯାଉଛେ। ଝିଅର 14 ବର୍ଷ ପୁରିଥିବା 15 ବରଷ ଭିତରେ, 15 ନି ପୁରିଥିବା ମାନେ 15 ବର୍ଷ ଜଷ୍ଟ ପହଞ୍ଚିଥିବା ହେଲେ ଦେଇ ପାଇଯିବା, 15 ବର୍ଷ ପରେ ହେଇଗଲା ମାନେ ସେ ନିପାଏ। ତ ସେଟା ଗୋଟେ HPV ଭ୍ୟାକ୍ସିନ୍ ଏଖେନ୍ ଦିଆହେଉଛି, 3 ମାସ ହେଲାନେ ଷ୍ଟାର୍ଟିଂ ହେଇଗଲାନେ। ତ ସେଟା ମା ବାପାର ଉପସ୍ଥିତିରେ ଦିଆ ହେବା, ଯେହେତୁ ଏଟା ନୂଆ ଭ୍ୟାକ୍ସିନ୍ ନାହିଁ, ଯେନ୍ତା କି ଗୋଟେ ନୂଆ କୋଭିଡ୍ ଭ୍ୟାକ୍ସିନ୍ ଆସିଲା ସେ ସମୟରେ କରୋନା ଭ୍ୟାକ୍ସିନ୍ ହିଁ କହୁଥିଲେ।
1: ସେଟା ଲୋକ ଡରଲେ ବି ନେବାର ଲାଗି କେତେ ପ୍ରକାର କଥା ହେଲା,
0: ଡରଲେ ନି ନେଲେ ବି କେତେ ଲୋକ ଇମ୍ୟୁନିଟି ପାୱାର କମିଗଲା ବେଲେ ସେମାନଙ୍କର ମାନେ ଖରାପ ହେଲା ବି, ସେ କେ ସିରିୟସ୍ ହେଲା କେ ତ ସରିଗଲା ବି, ହେନ୍ତା ହେଇଛେ। ହେଥିଲାଗି କ୍ୟାନ୍ସର ବେମାରଟା ବି ହେନ୍ତା ଧୀରେ ଧୀରେ ଆମର ଗର୍ଭାଶୟ କେ ବେଶିକିରି ଆକ୍ରମଣ କରୁଛେ। ତ ଏଟା ସର୍ଭାଇକାଲ କ୍ୟାନ୍ସର ଲାଗି ହିଁ ଦିଆ ହଉଛି ମେନ୍ କିରି। କ୍ୟାନ୍ସର ଅନେକ ପ୍ରକାର ଅଛେ, କିନ୍ତୁ ମେନ୍ ଆମର ସର୍ଭାଇକାଲ କ୍ୟାନ୍ସର, ଯେନ୍ଟା କି ଗର୍ଭାଶୟ ଜରାୟୁଗତ ଯେନ୍ କ୍ୟାନ୍ସର ହଉଛେ, ସେଟା ହେଲା ଦ୍ୱାରା ଆମର ଭବିଷ୍ୟତରେ ଯେନ୍ ଝିଅ ଛୁଆମାନେ ମା ହେବେ ଭବିଷ୍ୟତରେ, କି ମା ନି ହେବାର ଆଗରୁ ବି ସେମାନଙ୍କର ସେ ପ୍ରୋବ୍ଲେମ ଗୁରା ଦେଖା ଦେସି, ସେଥିର୍ଲାଗି ଏଟା ଯଦି ଦେମା ହେଲେ ଆମର ପ୍ରତିରୋଧକ ଶକ୍ତିଟା ବଢ଼ାବା। ତ ସେମିତି ଖାଦ୍ୟ ମାଧ୍ୟମରେ ମାନେ ଆମକେ ସଜାଗ ରହିବାର କଥା, ଯେନ୍ତାକି ବ୍ଲଡ଼ ପ୍ରେସର, ସୁଗର, ଏଗୁଡ଼ା ବି ଖାଦ୍ୟ ଦ୍ୱାରା ହିଁ ଆମର ରୋଗ ହେଉଛେ। ଖାଦ୍ୟ ରହଣ ସହଣ ଶୈଳୀ ଆମର ଲାଇଫ୍ ଷ୍ଟାଇଲ୍ ଡିଜିଜ୍ କହିସନ୍, ଯେନ୍ତାକି ଆମେ ଯେନ୍ତା ନିଜ ଶରୀରକେ ଆମେ ନିଜେ ହିଁ ମାନେ ଇଏ କରିପାରମା, ସୁରକ୍ଷିତ କରିପାରମା, କିନ୍ତୁ ସେଟାକେ ଆମେ ଏଖେନ୍ ଆଧୁନିକ ଯୁଗରେ ଆସିଗଲେ ମଡର୍ନ ଯୁଗରେ ଯେନ୍ତା ଆମେ ଖାଇବାର ପିଇବାରକେ ଷ୍ଟାଇଲ୍ ଷ୍ଟାଇଲ୍ କରିକିରି ଖାଉଛୁଁ, କି ନି ଜାଣିପାରବାର ପ୍ୟାକେଜ୍ ଫୁଡ୍ ସବୁ ଖାଉଛୁଁ, ହେ ତାର ଦ୍ୱାରା ହିଁ ଏସବୁ ରୋଗ ହେଉଛି, ଯେନ୍ଟାକି ନନ୍ କମ୍ୟୁନିକେବୁଲ୍ ଡିଜିଜ୍ କହୁଛେ, ମେନ୍ କି କ୍ୟାନ୍ସର ଆଉ ସୁଗର ଆଉ BP ଏସବୁ। ହେଥିଲାଗି ଆମେ ଖାଦ୍ୟପେୟକେ ହିଁ ଦେଖମା, ଆଉ ଯେନ୍ ଆମ ଚାଷ ହେଉଛି, ଚାଷରେ ଆମର ବେଶିକିରି ସାର ଦେଉଛନ୍, ଉଷ ଦେଉଛନ୍, ନି ହେଲେ ନି ହେବାର ଗୋବର ଖତ ଆଗର ବୋଇଲେ ତ ନିନ କମ୍ପୋଷ୍ଟ ଖତ ନି ମିଲବାର, ଯେନ୍ତାକି ଆମେ କେନ୍ତାକି ପୁରୁଣା ହିସାବରେ ଟିକେ ଦେଖିକିରି ମାନେ ୟୁଜ୍ କରତା ଘରେ, ନିଜର ଘରେ ଯଦି ଆମେ ଗାଈ ରଖତା କି କିଚେନ୍ ଗାର୍ଡିଆନ୍ କରତା ହେଲେ କିଛି ଆମେ ଘରେ ନିଜର କମ୍ପୋଷ୍ଟ ଖତକେ ପାଇତା, ଆଉ ଆମେ ଚାଷରେ ଲଗେଇ ପାରତା। ସେ ସବୁ ନି ହେଇକିରି ଆମେ ଯେନ୍ ସାର ଦେଇ ଦେଉଛୁଁ, ଉଷ ଦେଇ ଦେଉଛୁଁ, ସେଟା ଦ୍ୱାରା ଆମର ଦେହରେ ବି ସେଟା ଇନଡାଇରେକ୍ଟଲି ଆସୁଛେ, ସେଥି ଚାଷ ହେଉଛେ, ସେଟାକେ ଆମେ ଡାଇରେକ୍ଟ ନି ଖାଇଗଲେ ବି ଇନଡାଇରେକ୍ଟ ଖାଉଛୁଁ ବାଗେ, ତ ସେଥିର୍ ଲାଗି ସବୁ ବେମାର ହେଉଛେ। ତାହେଲେ ବିଭିନ୍ନ ପ୍ରକାର ଛୋଟ ଛୁଆନୁ ଆମର ଯେନ୍ ଇମ୍ୟୁନେସନ୍ ଚାଲିଛେ ଜନମ ହେଲାନୁ, କିନ୍ତୁ ମା କ୍ଷୀରରେ ଯେତିକି ପରିମାଣରେ ପାଇବାର କଥା ସେଟା ବି ନି ପାଇବାର ପାର, ମା କ୍ଷୀର ଯେନ୍ ଭାବରେ ଆମର ଦେବାର କଥା ସେନ୍ତା ବି ନି ଦେବାର, ଅଧାରା ଚାକିରିଆ ନକରିଆ ବୋଲିକିରି ଅଧାରା ଯେନ୍ ଦବା କ୍ଷୀର ଖୁଆଇ ଦେଉଛନ୍, ନିଜର ମା କ୍ଷୀର ଖାଇବାର ଜାଗାରେ ସେ ବାହାରିଆ ଖାଦ୍ୟ ଖାଉଛେ। ତ ହେଥିଲେ ଛୋଟ ଛୁଆ ଠାନୁ ବି ମାନେ ପ୍ରୋବ୍ଲେମ ଗୁରା ହେଉଛେ ବିଭିନ୍ନ ପ୍ରକାର, ଯେନ୍ତାକି ଗୋଟେ ଛୁଆକେ ବିକଲାଙ୍ଗ ହେଇଯାଉଛନ୍, ହେଣ୍ଡିକ୍ୟାପ୍ଟ କହୁଛନ୍, ସେ ସବୁ।

0: ହେବାର୍ ଲାଗି ଏଖେନ୍ ଭ୍ୟାକ୍ସିନ୍ ଗୁରା ସବୁ ଚାଲିଛେ ପ୍ରୋଗ୍ରାମ୍, ଯେନ୍ତା ଆମର ପଲ୍ସ ପୋଲିଓ ପ୍ରୋଗ୍ରାମ୍ ଗୁଟେ ପ୍ରତ୍ୟେକ ବର୍ଷ ହେସି ବାଗିରେ।
1: ବର୍ଷ କେବେ ଅଛେ ଦିଦି? ଏନ୍ତା
0: ଇ ବର୍ଷ ହେବା 28 ତାରିଖ ଅଛେ। ଏଟା ଜନ୍ମରୁ ଆମର 5 ବର୍ଷ ଭିତରେ ଦିଆଯିବା, ତ ସେଟାକେ ପୋଲିଓ ନି ହେବାର୍ ଲାଗି, ଯେନ୍ଟାକି ଥରେ ହେଇଗଲା ମାନେ ସେ ଆଉ ସାରା ଜୀବନ ଚାଲି ନି ପାରେ, କି ଗୋଡ଼ ହାତ ମାନେ ତାର ସରୁ ସରୁ ହେଇଯିବା, ଲୋଲା ହେଇଯିବା, ତ ତାର ଲାଗି ପଲ୍ସ ପୋଲିଓ ଦିଆ ହଉଛେ।
1: ଇ ମାସର ଯେନ୍ଟା ଅଛେ କି ଜୁନ୍ ମାସର ଏଟା 28 ତାରିଖ ନି କେଁ?
0: 28 ତାରିଖ, ତ ସେଟାକେ ଆମେ ଯେନ୍ତା କି ସମସ୍ତେ ଆମର ଗାଁ ଗହଳିରେ ଜାଣି ନି ପାରନ୍, ତ ସେମାନେ କିଛି ସଚେତନ ହେଇକିରି ସମସ୍ତେ ଯଦି ଏକାଦିନେ ଯେନ୍ତା ବୁଥ୍ କରାଯିସି ଏକାଦିନେ ହିଁ ଖାଇପାରତେ, ହେଲେ ଆଉ ଟିକେ ଆମେ ପୋଲିଓ ମୁକ୍ତ ହେଇପାରତା। ଯେହେତୁ ଆମର ଭାରତଟା ପୋଲିଓ ମୁକ୍ତ ବୋଲିକିରି ଡିକ୍ଲାର କରିଛେ, କିନ୍ତୁ ପଡ଼ୋଶୀ ଆମର ଯେନ୍ ଦେଶ ମାନକେ ଯେନ୍ ଅଛେ, ତାର ଲାଗି ବିଦେଶ ଯିବା ଆସବାର ଦ୍ୱାରା ବି ଆମର ଟ୍ରାନ୍ସପୋର୍ଟିଂ ଆସୁଛେ, ଯେତେବେଳେ ଭାଇ ଭାଇରସଟା ପଲେଇ ଆସବା ବୋଲିକିରି ଆମେ ବାଡ଼ାଟା ଦେଇଦେମା, ତ ହେଲେ ଯାଇକିରି ଆମକେ ପୋଲିଓ ମୁକ୍ତ ହେଇପାରମା। ସେତାର ଲାଗି ଏଇ ପ୍ରୋଗ୍ରାମଟା ଫେର ହେଉଛେ,
1: ମାନେ କଣ୍ଟିନ୍ୟୁ ଅଛେ ନି କେଁ?
0: ହଁ,
1: ସିଧା ସିଧି କଥା ଯେ ଆମର ଭାଇ ବୋନ ମାନେ ଏସବୁ କଥା କେ ଧ୍ୟାନ ଦେବାର କଥା, ଆରୁ ଆକ୍ତୁରା ସେମାନେ ବି ଟିକେ ଇଣ୍ଟରେଷ୍ଟ ଦେଇକିରି ବାହାର କଥା, ଏକ ପାଠ ପଢ଼େଇକିରି ନି କେଁ?
0: ଜଣେ ଜାଣିଲା ମାନେ ଆଉ ଜଣକେ ବତାବାର କଥା, ଆଉ ନିଜ ଭିତରେ ଖାଲି ରହିଦେଲେ ଆଉ ଗୋଟେ ଛୁଆ ଯଦି ପାଖେ ରହିଗଲା ବେଲେ ସେ ନି ପାଇପାରବା, ତାର ଦେହରେ ସେ ଯଦି ଭାଇରସଟା ରହିଗଲା ବେଲେ ସେ ବି ଆଉ ଜଣକେ ଦେଇକି ପାରବା। ସେଥିଲାଗି ଆମେ ଯେତିକି ସମ୍ଭବ ନିଜକେ ଜାଣିଲା ସଙ୍ଗେ ଆଉ 5ଟା ଲୋକେ ବତାମା, ସେ 5ଟା ଲୋକ ଆଉ 5ଟା ଲୋକେ ବତାମେ ବେଲେ ଆମେ ସମସ୍ତେ ପାଇପାରବେ। ଯେନ୍ତା ଝାର ଜଙ୍ଗଲରେ ଅଛନ୍, ଚାଷବାସ କରବା ଥି ବିଜି ରହିଯାଉଛନ୍, ସେମାନଙ୍କେ ଟିକେ ସଚେତନ କଲେ ଭଲ ହେତା ବୋଲିକିରି ଆମେ ବି ଚେଷ୍ଟା ଚଲେଇଛୁ। ଆମର ଡାକ୍ତରଖାନା ଅଫିସ ଆଡ଼ୁ ସବୁ ବ୍ଲକ ଯଦି କାଗଜ ମାଧ୍ୟମରେ, ଲିଫ୍ଲେଟ୍ ମାଧ୍ୟମରେ, ଫେର ଟିଭି ମାଧ୍ୟମରେ ସଞ୍ଚାର କରାହଉଛି, ତାପରେ ଆମର ମାଇକିଂ ବି ହେସି, ଯେନ୍ତା କି ଆଶା ଅଙ୍ଗନବାଡ଼ି ଗୁରା ବି ଘର ଘର ଯାଇକିରି ଆମକେ ସଚେତନ ଦେଉଛନ୍। ସେ ସବୁ ଟିକେ ଗାଁର ସମସ୍ତେ ଲୋକ ଯଦି ସଚେତନ ହେମା ହେଲେ ଆମେ ଉପକୃତ ହେତା ବୋଲିକିରି କହିପାରିବୁ।
1: ବୋଲେ ସରକାର ଯେତେ ଜଲ୍ଦି ସେ ପାରୁଛନ୍, କି ନିଜର ଆଡୁ ଯେତେ ପ୍ରୟାସ କରୁଛନ୍, କି କେନ୍ତା ଆମେ ତାକେ ମୂଲୋତ୍ପାଟନ କରମା ନି କେଁ? ବୋଲେ ଆମର ଭାଇ ବହିନ ମାନେ ଯେନ୍ଟା ଅଛନ୍, କି ସେମାନଙ୍କେ ଧ୍ୟାନ ଦେବାର କଥା, କି ନିଜର ଛୁଆ ପିଲା ଯେନ୍ଟା ଅଛନ୍, ସେମାନେ ନେଇକିରି ନିହାତି ଡାକ୍ତରଖାନା ମାନକେ, ଯେନ୍ ଯେନ୍ ଜାଗା ମାନକେ ଦିଆ ହଉଛେ, କି ଗାଁ ଘରେ ଆମର ଆଶା କର୍ମୀ ମାନେ ବୁଲୁଛନ୍, ବୋଇଲେ ସେମାନଙ୍କେ ସହଯୋଗ କରବାର କଥା ନି କେଁ? ବୋଇଲେ ଏନ୍ତାରୁ କାଁ କାଁ ଭ୍ୟାକ୍ସିନ୍ ମାନେ ଆଉ ନୂଆ ନୂଆ ଅଛେ, ଆରୁ କାଁ କାଁ ଭ୍ୟାକ୍ସିନ୍ ମାନକେ ଲୋକ ମାନକେ କେତେ ସମୟରେ କେନ୍ତା କେନ୍ତା ଦେବାର କଥା?
0: ଫାର୍ଷ୍ଟ ତ ଆମର ଗର୍ଭବତୀ ମାଆରୁ ଦିଆ ହେଲା ଟିଡି ବୋଲି କୁହା ହେଲା, ତ ଏନ୍ତା ଜନମ ହେବାର ଭିତରେ ଆମର 24 ଘଣ୍ଟା ଭିତରେ ଯେନ୍ଟା ଦିଆ ହେସି ହେପାଟାଇଟିସ୍ ବି ବୋଲିକିରି ଗୁଟେ, ତାର ସାଙ୍ଗେ ଆମର ପୋଲିଓ ଯେନ୍ ଡ୍ରପ୍ଟା ବୁନ୍ଦାଟା ଦିଆ ହେସି, ତାପରେ BCG ବୋଲସନ୍ ଯେନ୍ଟା ଅଛି କି ଯକ୍ଷ୍ମାର, ଯକ୍ଷ୍ମା ରୋଗ ଲାଗି ସେଟା ବେଶୀ କିରି ଛୋଟ ଛୁଆନୁ ଦେମା ହେଲେ ସେ ସମୟରେ କାଁଯେ କି ରୋଗ ପ୍ରତିଶକ୍ତିଟା କମ୍ ଥିସି, ତାହେଲେ ଛୋଟ ଛୁଆରୁ ହିଁ ଦେମା ହେଲେ ସେମାନେ ସେ ରୋଗ ପ୍ରତିଶକ୍ତିକେ ବଞ୍ଚେଇକିରି ବଞ୍ଚିପାରିବେ, ସେମାନେ ଭବିଷ୍ୟତରେ ତାଙ୍କେ ସେ ରୋଗଟା ଆକ୍ରମଣ ନି କରେ।
1: ବୋଲେ ଆମର ଲୋକ ବାକ ତ ସବୁବେଳେ ଚାଷ ବାସ ଖାଲି କରୁଛନ୍, ଆଉ ଚାଷ ବାସ କେ ବି ଛୋଟ ଛୋଟ ଛୁଆ ମାନକେ ବି ନେଇ ନେଇ ରଖିଛନ୍, ବୋଲେ ଇଆଡ଼େ ଗାଁ ଘରେ କାଁ କାଁ ଘଟଣା ମାନେ ଘଟୁଛେ, କି ନୂଆ ଔଷଧ କଥା ବାହାରିଲା, କି କାଁଟା ଏନାଉନ୍ସ ହଉଛେ, କିଏ ଶୁଣିଛେ ସିଆଡ଼େ ନି କେଁ? ବୋଲେ ଏସବୁ ଜାଣକାରୀ ନିହାତି ନେବାର କଥା, କି ଆକ୍ତୁରାନ ଜାଣିଥିବା ବୋଲେ ସେମାନେ କିଛି ଗୋଟେ ଆଗେ କରିପାରମେ।
0: ହଁ, ଯେନ୍ ଗାଁ ଗରା ଥିକି ଆମର ମନେକର ଟିଭି ରେଡିଓ ମାଧ୍ୟମରେ ବି ଏଖେନ୍ ଟିକେ ଟିକେ ପହଞ୍ଚିଲା ନେ, ତ ସେଟାକେ ଧ୍ୟାନ ଦେଇକିରି ଶୁଣବାର କଥା। ଆଗେ ନ୍ୟୁଜ୍ ପେପର ହେଲା, ଯେନ୍ତା ଗାଁ ଗାଁରେ କଟୁଆଲ ମାନେ ଥିଲେ ଆଗେ ଡିବଡିବି ପିଟୁଥିଲେ, ହେ ସବୁ ନି ହେବାର ନା ଏଖେନ୍ ବେଲେ ଆଶା ଅଙ୍ଗନବାଡ଼ି ଗରା ଏଖେନ୍ ଯେହେତୁ ମାଇକିଂ କରୁଛନ୍, କି ଗାଁର NGO ବି ଅଛନ୍, ସେମାନେ ବି ଯଦି ସହଯୋଗ କଲେ ଆଉ ଟିକେ ଉପକୃତ ହେତେ। ତ ସେମାନକେ ଯେନ୍ତା ଯେତିକି ସଚେତନ ଦେମା, ଯେନ୍ତା କି ଭତ୍ତା ଦେଉଛନ୍, ସେନେ ଚାଉଲ ଦେଉଛନ୍ ବୋଇଲେ ଦୌଡ଼ି ଯାଉଛନ୍, ହେନ୍ତା ଏଇଟା ବି ଭ୍ୟାକ୍ସିନ୍ ଦେଉଛନ୍ ବୋଇଲେ ବାହାରି ଯିବାର କଥା, ଅଧା ରାଜ୍ୟ ହଁ କାଇଁ ହେବା କାଇଁ ନି ବୋଲିକି ନି ଦେବାର ନା, ଏଇଟା ବୁଝି ଯିବାର କଥା।
1: ବୋଇଲେ ଇହାଦେ ଯେନ୍ କଥା କହିଲେ, କି ଆମର ଏଇ କ୍ୟାନ୍ସର ଭ୍ୟାକ୍ସିନ ଇଟା ଯେନ୍ଟା, ଏ ଭ୍ୟାକ୍ସିନ ର ନା କାଁଟା?
0: HPV ହ୍ୟୁମାନ ପାପୁଲା ଭାଇରସ ଭ୍ୟାକ୍ସିନ କହିଛନ୍ ଏଇଟା।
1: ହଇ ହଇ, ବୋଇଲେ ଇ କଥା ଯେନ୍ଟା କି ଆମର ଯେ 15 ବର୍ଷରୁ କମ ଯେନ୍ ମାନେ ଅଛନ୍, କି 14 ବର୍ଷରୁ ଉପରେ ଯେନ୍ ହଉଛନ୍, ସେ ଏଇଟା ଆମର ନୂଆ ନୂଆ ଯେନ୍ ବାଳିକା ମାନେ ଅଛନ୍ ନି କେଁ, ଝିଅ ଛୁଆ ମାନକେ ଦିଆ ହଉଛେ,
0: ପ୍ରାୟୋରିଟି ଦିଆ ହେଇଛେ, ଯେହେତୁ ସେମାନଙ୍କର କାହିଁକି ଆମର ଜରାୟୁରେ ସେ କ୍ୟାନ୍ସରଟା ହେବାର ବେଶୀ ଚାନ୍ସ ଥିସି, ସେଟାର ଲାଗି ସେଟା ଦେମା ହେଲେ ଆମେ କିଛି ମାତ୍ରାମାରେ ଆମେ ପ୍ରତିରୋଧ କରମା, ତାର ସଙ୍ଗେ ସଙ୍ଗେ ଆସ୍ତେ ଆସ୍ତେ ସେଟା ଆଉ 3 ମାସ ଲାଗି ଆମର ଯେହେତୁ କ୍ୟାମ୍ପେନ୍ ହେଇଥିଲା, ଫେର ଏଟା 3 ମାସ କ୍ୟାମ୍ପେନ୍ ଫେର ବଢ଼ା ହେଇଛେ, ଆସ୍ତେ ଆସ୍ତେ ଏଟା ଫେର ମାନେ ସିଡ୍ୟୁଲ ରଖାଯିବା ବୋଲିକିରି ସିଆଡ଼ୁ ଆମର

0: ଇନ୍ଷ୍ଟ୍ରକ୍ସନ୍ ଆସିଛି, ତ ସେଥିର୍ଲାଗି ଆମେ ଦେଉଛୁଁ ଆଉ।
1: ବଢ଼ିଆ କଥା ଦିଦି। ହେଲେ ଆଉ ଗୋଟେ କଥା ମତେ ମନେ ପଡ଼ୁଛି ଯେ ଆପଣଙ୍କର ଚାଷବାସ କେନ୍ତା କେନ୍ତା କରିଥିସନ୍, କାଁ କାଁ ଚାଷବାସ କରିଥିସନ୍?
0: ଆମର୍ ଚାଷବାସ ବେଲେ ଘରେ ତ ଯେହେତୁ ଖରାଟିଆଟା ଆମେ କରିନି ପାର୍ବା, ତ ବର୍ଷା ଦିନିଆ କରୁଛୁଁ ଆମେ ଧାନ ଚାଷଟା ଟିକେ,
1: ହଇ ହଇ
0: ଯେନ୍ଟା ଘରେ ଖାଇବାର୍ ଲାଗି ଆମେ ସେଥି ସାର ସୁରା କିଛି ନେଇ ଦଉ, ନିଜର ଖତ ଖୋତା ଗୋବର ଖତ ଦେସୁଁ, ଆଉ ସେଟା ନିଜର ବିହନ କେ ଆମେ ନିଜେ ଲଗେଇକିରି ଚାଷ କରସୁଁ। ତ ଘରେ ବୋଲେ ବାପଚାରେ ନିଜର ଅମୃତଭଣ୍ଡାଟେ ଲଗାସୁଁ, ଆମ ଗଛ ଗୁଟେ ଅଛେ ସେଠି ଫଲୁଛେ, କେନେ ମୁନଗା ଗଛ ଗୁଟେ ଅଛେ ସେଠି ବି ଶାଗ ପାଇ ଯାଉଛୁଁ, କେନ୍ ବେଲେ ପଣସ ଗଛ ଗୁଟେ ଅଛେ ସେଠି ବି ଆମେ ପଣସ ଗୁଟେ ଦୁଇଟା ମିଲି ଯାଉଛେ, ସିଜନ ଅନୁସାରେ ଯେନ୍ଟା ଖାଇବାର କଥା ସେଗୁଡ଼ା ପାଇ ଯାଉଛୁଁ। ଜାମ ଆମ କେନ୍ଦୁ ଚାର ଏଗୁଡ଼ା ତ ଖାଇବାର କଥା ନା,
1: ହଇ ହଇ ହଇ ବୋଲେ ଆମର ପ୍ରକୃତିରେ ଯେନ୍ଟା ମିଳୁଛେ, ଯେନ୍ ସମୟ ଇହାଦେ ଖରାଦିନେ ଆମ୍ ମିଳୁଛେ, ଯେନ୍ ସମୟରେ ଯେନ୍ ଫଲ ପନିପରିବା ମାନେ ହେଉଛେ ବୋଲେ ସେ ସବୁ କେ ଖାଇବାର କଥା ନି କେ?
0: ଆଉ ଆମେ ଯେନ ଦିନିଆ ଯେନ୍ ମାସେ କି ଆମ୍ ନି ଫଲେ ସେ ମାସେ ଦେଖବ ଆମ୍ ମିଲ୍ବା, କୁବି ନି ଫଲବାର ସମୟରେ କୁବି ମିଲ୍ବା, ହେଗୁରା ଖାଉଛୁ ବେଲେ ତ ଆମର ସେଟା ଆହୁରି ଖରାପ, କାଁଯେ କି ଶୀତଳ ଭଣ୍ଡା ରଖା ହଉଛେ, ସେନେ ତ ଉପ ଦେଇକିରି ରଖା ହଉଛେ ନା ଜିନିଷଟା, ବେଲେ ସେଥିର ଭିଟାମିନ ନଷ୍ଟ ହେଇଯାଉଛେ, ତାର ସାଙ୍ଗେ କିଛି ନି ମିଲ୍ବାର ଆମର ଶରୀର ଲାଗି, ଯେନ୍ଟା ଆମ ଶରୀରରେ ଦରକାର ପୋଷକ ତତ୍ଵ ବୋଲିକିରି। ହେଲେ ସ୍ୱାସ୍ଥ୍ୟ ସମ୍ପଦ ସମ୍ପଦ ତ କହୁଛନ୍, ସ୍ୱାସ୍ଥ୍ୟ ଯଦି ଭଲ ନି ଥିବା ହେଲେ ସମ୍ପଦ ଆଉ କେନଆଡ଼ୁ ମିଲ୍ବା?
1: ହଇ ହଇ ବୋଲେ ସିଧା ସିଧି କଥା ହେ କି ଲୋକମାନଙ୍କର ଯଦି ସ୍ୱାସ୍ଥ୍ୟ ଭଲ ଥିବା ହେଲେ ତାଙ୍କର ଚିନ୍ତା କିଛି ନି ରହେନ, ଯେତେ ଲାଖ ଲାଖ ଟଙ୍କା କମାବେ ସେ ପଇସା ସେମାନେ ବଚେଇକି ରଖିପାରିବେ, ହେଲେ ଦେହ ହିଁ ଭଲ ନି ରହିବା ବୋଲେ ଯେତେ ଚାଷବାସ କରିବେ ଯେତେ ପଇସା ପତ୍ର ଥିଲେ ବି ସେଟା କାଁଟା, ସେ ଡାକ୍ତରଖାନା ମାନକେ ଯାଇ ଯାଇ ସରବା ନି କେଁ? ଆଉ ତାର ପଛେ ଲୋକ ବା ଘରର ପରିବାର ସମସ୍ତେ ଯେନ୍ଟା ଅଛନ୍ ସମସ୍ତେ ବୁଲେଇ ଘାଟି ହେମେ ନା ହେମେ
0: ଜଣକ ଲାଗି ଆହୁରି ଘରର ମାଛୁଆ ଯିବେ ଆଉ କିଛି କମେଇ ନି ପାରନ୍, ତାର ସଙ୍ଗେ ଘର ଦ୍ୱାର ବି ବିକିଲେ ବି ସେ ସ୍ୱାସ୍ଥ୍ୟ ଆଉ ଫେରି ନି ପାରେ, ତ ତାର ଲାଗି ଆମେ ପୁରା ସତର୍କ ହେଇକିରି ଯେନ୍ତା କି ଆମେ ଜୀବନଶୈଳୀ କେ ଆମେ ଯେନ୍ତା ଠିକ ସେ ରଖବାର କଥା, ଆଗେ ଯେନ୍ତା କୁକୁରା ଡେକେନ୍ ଉଠଉଥିଲେ, ଆଜିକାଲ କିଏ କୁକୁରା ଡେକେନ୍ ଉଠୁଛନ୍ କାଇଁ?
1: ହେଇବାକେ ତ ହେଇ ପାରବା ନି।
0: ଆଉ ବେଲବୁଡ଼ା ଆମେ ଆଗେ ଦେଖ 6-7 ବଜେ ଆମର ବୁଆ ମା ଆଗେ ରାନ୍ଧିକିରି ଖାଉଥିଲେ କି ଖାଉଥିଲୁ, ହେଟା ଏଖେନ୍ ନି ହେବାର, 10 ବଜେ ରାତି ଖାଉଛୁଁ, କାଁଯେ ଷ୍ଟାଇଲ ଆଧୁନିକ ଷ୍ଟାଇଲ ଯେନ୍ଟା କି ଏଖିନି ଖାଇବା କିବ ବେଲବୁଡ଼ୁ ପିଲା ଏ ବୁଢ଼ାଟା ଗାଉଁଲିଆଟା ବୋଲୁଛୁଁ, ସେଟା ଆଗେ ଠିକ ହେ ସବୁ ପାଳନ କରୁଥିଲେ ବେଲେ ତାଙ୍କ ଦେହ ପାଇଁ ଭଲ ରହୁଥାଏ, ଭଲ ଅଛନ୍ ବି ଏଖେନ୍ ତ କେତେଟା ଅଛନ୍ ଘରେ
1: ବୋଲେ। ହଇ ଦିଦି ଆପଣଙ୍କର ଯେନ୍ଟା ବି ଆମକେ ଜାନକାରୀ ଦେଲେ, ଆପଣଙ୍କର ଯେନ୍ଟା କାର୍ଯ୍ୟକ୍ରମ ମାନେ ହେଉଛେ କି କେନ୍ ହିସାବରେ ଭ୍ୟାକ୍ସିନ ମାନେ ନୂଆ ନୂଆ ଆସୁଛେ କି ବଣ୍ଟା ହେଉଛେ, ଇହାଦେ ଯେନ୍ତା ଆମର କ୍ୟାନ୍ସର ଭ୍ୟାକ୍ସିନ ହେଲା କି ଆମର ଏ 28 ତାରିଖ ଯେନ୍ଟା କି ଆମର ପଲ୍ସ ପୋଲିଓ ମାନେ ହେବା, ଏସବୁ କଥା ମାନକେ ସବୁ ଜାଣବାର କଥା। ଆର ଏତିକି ବଢ଼ିଆ ବଢ଼ିଆ ଜାନକାରୀ ମାନକେ ଦେଲେ, ଆର ଆପଣ ମାନେ ଘରେ ବି ବଢ଼ିଆ ଚାଷବାସ କରୁଛନ୍, ଆରୁ ଗାଁ ଘରେ ବି ଯେନ୍ଟା ଅଛେ କି ସେନେ ବି କିଚେନ୍ ଗାର୍ଡେନ୍ କରିକିରି ଭଲ ଭଲ ଗଛ ମାନକେ ରଖିଛନ୍, ଆରୁ ସବୁ ପ୍ରକାର ପନିପରିବା ଠୁ ନେଇକିରି ଫଲ ମୂଲ ଯେନ୍ ଗଛ ମାନେ ରଖିଛନ୍, ଆରୁ ଏନ୍ତା କରବାର ଦ୍ୱାରା ଆମର ଯେନ୍ ନିଜେ ଘରେ ହିଁ ପାଇପାରୁଛୁ, ଆଉ ଏନ୍ତା ବଢ଼ିଆ ବଢ଼ିଆ କଥା ମାନକେ କହିଲେ ଜାଣବାର ଶୁଣବାର ର, ଆରୁ ଏ ଭଲ ଭଲ କଥା କହିବା ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଦିଦି।
2: ଯେତେ ଯାହେଲେ ବି ଇ ଆମର ଟୀକା ମାନେ ଆସୁଛେ ଆମର ସ୍ୱାସ୍ଥ୍ୟ ଲାଗି ନି କେ, ଜନମ ହେଲା ଦିନୁ ଆମର ମୃତ୍ୟୁ ତକ ଯେତେ ଯାହେଲେ ବି ଆମେ ଦେଖ କେତେ କେତେ ଭ୍ୟାକ୍ସିନ ମାନେ ଆସୁଛେ, ଆଉ ପୁରା ଆମର ଜିଲ୍ଲା ଯାକ ପୁରା ସବୁଆଡେ ବଣ୍ଟନ ହେଉଛେ, କାହାକେ ଲାଗବା କାହାକେ ନି ଲାଗବା, ସୁଖ ଦୁଃଖ କେତେ କଥା ପଡ଼ିଛେ ନି କେ ବୋଲେ ଇ ସବୁ କଥା ଲୋକମାନେ ଦେଖ ଜିମେଦାର ନେଇକିରି ଧ୍ୟାନ ଦେଇକିରି କାମ ବୁତା କରୁଛନ୍ ବୋଲେ ଯାଇକିରି ଆମେ ସିନା ଖୁସି ଅଛୁ ନି କେ, ଆର୍ ସୁଖୀ ଜୀବନରେ ଜିଉଛୁ। ହେଲେ ଆମର ଭାଇ ଭରି ମାନେ ନିହାତି ଇ ସ୍ୱାସ୍ଥ୍ୟ ପ୍ରତି ଟିକେ ସଜାଗ ରହିବାର କଥା, ଆରୁ ଇ ଦିଗରେ ଟିକେ ଧ୍ୟାନ ଦେବାର କଥା ନି କେ?
3: ହଇ ଦାଦା।
2: ହେଲେ ବିର୍ଷୁ।
3: ହଁ ଦାଦା।
2: ଦେଖ ଗା ଦେଖ ଇ ଆମର ବଜାର ହାଟର କଥା ଗା ଭୁଲି ଯାଉଛ କି କେନ୍ତା?
3: ହଇ ସମୟ ବି ହେଇ ଆସିଲାନ
2: ହଇ, ଆମେ ପରେ ସ୍ମାର୍ଟ ଲୋକ
3: ବୋଲେ ପହିଲା କରି ଯେଉଁ ବଜାର ହାଟର ଖବର ଜଣେଇ ଦେମା, ତେହେରୁ ପାଏନ୍ ପାଗର ସୂଚନା କେ ଜଣେଇ ଦେମା।
2: ହଁ ହଁ ହଁ। ତ ଆଜିର ବଜାର ହାଟନେ ଦେଖମା ବୋଇଲେ ଆଲୁ କିଲୋ ପିଛା 15 ଟଙ୍କା, ପିଆଜ 30 ଟଙ୍କା, ଲେସୁନ 120-140 ଟଙ୍କା, ଅଦା 120-130 ଟଙ୍କା, ଆରୁ ସେବାଗିର ବିଲାତି ରହିଥିଲା 50 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 30 ଟଙ୍କା, କୁନ୍ଦୁରୁ 30-40 ଟଙ୍କା, ବନ୍ଧାକୋବି 30-40 ଟଙ୍କା, ଫୁଲକୋବି 50-60 ଟଙ୍କା, କାକିର 30-40 ଟଙ୍କା, ସାରୁ 50 ଟଙ୍କା, ଗାଜର 40-50 ଟଙ୍କା, ଲାଉକୁଟାକେ 15-20 ଟଙ୍କା, ବିନ୍ 120 ଟଙ୍କା, କରଲା 40 ଟଙ୍କା, ମାଖନ 20-30 ଟଙ୍କା, ବୋଇଲେ କଞ୍ଚା ମିର୍ଚା ରହିଥିଲା 80-100 ଟଙ୍କା।
3: ଦାଦା
2: ହଇ ବିର୍ଷୁ
3: ବଜାର ହାଟର ଖବର ଜଣେଇଦେଲା।
2: ହଁ ହଁ।

0: ବେଲେ ପାଣିପାଗର ସୂଚନା ବି ପହଞ୍ଚି ଯାଇଛେ, ଇଟାକେ ବି ଜଣେଇ ଦେଉ।
1: ଜଣେଇ ଦେମା ଗା।
2: ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ ତରଫରୁ ଯେନ୍ ସୂଚନା ଆସି ପହଞ୍ଚିଛେ ସେ ହିସାବରେ ଦେଖମା ବୋଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗଟା ନିହାତି ମେଘୁଆ ରହିବା ଆରୁ 8 ମିଲିମିଟର ଯାକର ବର୍ଷା ହେବାର ସମ୍ଭାବନା ରହିଛି। ଆରୁ ଇତାର ସାଙ୍ଗେ ସାଙ୍ଗେ ଦେଖମା ବୋଲେ 231 ଡିଗ୍ରୀ ତଲିଆ ପବନ ବୋହିପାରେ ଆରୁ ପବନର ବେଗଟା ଘଣ୍ଟା ପ୍ରତି 10 କିଲୋମିଟର ହିସାବରେ ବୋହିପାରେ। ଆରୁ ତାପମାତ୍ରାକେ ଦେଖମା ବୋଲେ ସବୁନ ଏତିକା 35 ଡିଗ୍ରୀ ଆର୍ ସବୁନୁ କମ୍ 26 ଡିଗ୍ରୀ ସେଲସିୟସ। ଆରୁ ଆଦ୍ରତାକେ ଦେଖମା ବୋଲେ ସବୁନ ଏତିକା 53% ଆରୁ ସବୁନୁ କମ୍ 17% ରହିବାର ସମ୍ଭାବନା ରହୁଛେ।
0: ଦାଦା
1: ହଇ ବିର୍ଷୁ
0: ସବୁ ସୂଚନା ମାନକେ ଜଣେଇଦେଲା
1: ହଇ ହଇ।
0: ଆରୁ ଆମର ବୈଠକି ସରବାର ବେଲ ବି ପୁରା ହେଇଗଲାନ
1: ବୋଲେ ଇନି ଆମର ବୈଠକିକେ ରଖମାନି କେ
0: ହଇ। ତ ଆମର ଚାଷୀ ଭାଇ ଭଉଣୀମାନଙ୍କେ ଆମର ଠିକଣାରେ ଜଣେଇଦେମା ଯେ ଠିକଣାକେ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟରେ ମତାମତ ଲେଖିପାରମେ
1: ହଇ।
0: ବୋଇଲେ ଆମକେ ଚିଠି ଲେଖବା ଲାଗି ଠିକଣା ହଉଛେ କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
1: ବୋଇଲେ ଚାଷୀ ଭାଇ ଭଉଣୀମାନେ ଆଜିର ବୈଠକିନୁ ଆମର ବିର୍ଷୁ ଭାଇକେ ଆର୍ ଏଇ ଶୁକ୍ରଦାକେ ବିଦାୟ ଦଉନ୍।
3: ଜୁହାର।

ଶୁଣିଲେ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ୍ ଖମାର। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରବୀନ୍ଦ୍ର କିଷାନ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ଆଜି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରର 31ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଫର୍ଜ କଥାଚିତ୍ରର ଏହି ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି ଏବଂ ସାଥୀ। ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ରଚନା ଆନନ୍ଦ ବକ୍ସି।

ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆମେ ମଧ୍ୟ ଆଶା କରୁ ସବୁଦିନ ଏଇଭଳି ଆମର ବକ୍ତା ଏବଂ ଶ୍ରୋତାଙ୍କର ସମ୍ପର୍କ ଦୀର୍ଘାୟୁ ହେଉ ରହୁ ଏବଂ ଏହି ରେଡ଼ିଓ ମାଧ୍ୟମରେ ଆପଣ

0: ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ଡନ୍ ଫିଲ୍ମରୁ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏହି ସୂଚନା।
1: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ସୋର୍ ଫିଲ୍ମରୁ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର, ମୁକେଶ ଏବଂ ସାଥୀ। ବାସ୍ତବିକ ଆପଣମାନେ ନଥିଲେ ଆମର ଏହି ଯାତ୍ରା ଏତେ ସୁନ୍ଦର ଭାବରେ ସଫଳ ହୋଇପାରିନଥାନ୍ତା। ତେଣୁ ଆସନ୍ତୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିବା ଜୁଏଲ୍ ଥିପ୍ ଫିଲ୍ମର ଏ ସୁନ୍ଦର ଗୀତ। ଗାଇଛନ୍ତି କିଶୋର କୁମାର, ସଙ୍ଗୀତ ସଂଯୋଜନା ଏସ୍ ଡି ବର୍ମନ, ରଚନା ଶୈଳେନ୍ଦ୍ର।

ଶ୍ରୋତାବନ୍ଧୁ, ନିଶ୍ଚିତ ଭାବରେ କହି ରଖିବା ପାଇଁ ଚାହିଁବୁ, ଆଜି ରାତି 10ଟାରେ ଆମର ଏହି ଆକାଶବାଣୀ ରାଉରକେଲା କେନ୍ଦ୍ରର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆପଣମାନେ ଦେଖି ଶୁଣିପାରିବେ ଏକ ବିଶେଷ କାର୍ଯ୍ୟକ୍ରମ। ପ୍ରକୃତରେ ଆମେ ହୁଏତ ପରସ୍ପରକୁ ଦେଖିପାରୁନେ ସତ, କିନ୍ତୁ କେବଳ ଏହି ରେଡ଼ିଓ ମାଧ୍ୟମରେ ଆମେ ପରସ୍ପରର ଏତେ ଆପଣାର ହୋଇପାରିଛେ। ତେଣୁ ଆସନ୍ତୁ ବର୍ତ୍ତମାନ ଆମର ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବା ମେହବୁବା ଫିଲ୍ମର ସୁନ୍ଦର ଗୀତ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

0: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
1: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
2: ଶ୍ରୋତାବନ୍ଧୁ, ଆଜି ଆକାଶବାଣୀ ରାଉରକେଲା କେନ୍ଦ୍ରର ଏ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅଧିକ କିଛି ନୁହେଁ, ବରଂ ଏତିକି ପ୍ରାର୍ଥନା କରୁଛୁ ଏଇଭଳି ଭାବରେ ଆମକୁ ମନୋରଞ୍ଜନ ଯୋଗାଉଥାଉ। ଆଉ ଆମ ବୟସ ମଧ୍ୟ ଏ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଲାଗିଯାଉ।

ଶ୍ରୋତାବନ୍ଧୁ, ଗୀତଟି ଶୁଣୁଥିଲେ ଆଇ ମିଲନ୍ କି ବେଲା ଫିଲ୍ମରୁ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। ପ୍ରକୃତରେ ଆମର ଏଇ ଆକାଶବାଣୀ ରାଉରକେଲା କେନ୍ଦ୍ର ଖୁବ୍ ଦୀର୍ଘାୟୁ ହେଉ ଏବଂ ନିଶ୍ଚିତ ଭାବରେ ଆମେ ଆଶା କରିବୁ ନୀଳ ଗଗନର ତାରା ପରି ସବୁଦିନ ଏଇଭଳି ଚମକୁଥାଉ। ବର୍ତ୍ତମାନ ଆସନ୍ତୁ କାର୍ଯ୍ୟକ୍ରମରେ ଶୁଣିବା ଆପ୍ ଆଏ ବାହାର ଆଏ ଫିଲ୍ମର ଏ ସୁନ୍ଦର ଗୀତ। ଗାଇଛନ୍ତି ମହମ୍ମଦ ରଫି, ହେମଲତା ଏବଂ ସାଥୀ। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆଜି ଆକାଶବାଣୀ ରାଉରକେଲା କେନ୍ଦ୍ରର 31ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛୁ ଏବଂ ଏହିଭଳି ଭାବରେ ଆମକୁ ସହଯୋଗ କରିଆସୁଥିବାରୁ ଅନେକ ଅନେକ ଧନ୍ୟବାଦ ମଧ୍ୟ ଜଣାଉଛୁ। ଏବଂ କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ମିଲନ କଥାଚିତ୍ରରେ ସୁନ୍ଦର ଗୀତ, ଯେଉଁଭଳି ଭାବରେ ଆପଣଙ୍କ ଆଉ ଆମର ସମ୍ପର୍କ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ ଓ ସାଥୀ।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି। ବର୍ତ୍ତମାନ ଶୁଣନ୍ତୁ ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରଚାର କରୁଛୁ ବିଶେଷ କାର୍ଯ୍ୟକ୍ରମ 31 ବର୍ଷରେ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଶୋକ କୁମାର ରାଉତ ଏବଂ ସୁଚିସ୍ମିତା ପ୍ରଧାନ। ଶୁଣିବା ବିଶେଷ କାର୍ଯ୍ୟକ୍ରମ

0: 31 ବର୍ଷରେ ଆକାଶବାଣୀ ରାଉରକେଲା।
1: ନମସ୍କାର ଶ୍ରୋତା ବନ୍ଧୁ,
2: ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା
1: ଏବଂ ସ୍ୱାଗତ ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ।
2: ଉପସ୍ଥାପନାରେ ମୁଁ ଅଶୋକ
1: ଏବଂ ମୁଁ ସୁଚିସ୍ମିତା,
2: କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ।
1: ହଁ ଶ୍ରୋତା ବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଓ ଗୀତକୁ ନେଇ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ
2: 31 ବର୍ଷରେ ଆକାଶବାଣୀ ରାଉରକେଲା। ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଆଜି ହେଉଛି ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ।
1: ହଁ ଶ୍ରୋତା ବନ୍ଧୁ, ଆଜିର ଦିନରେ ଅର୍ଥାତ୍ 24 ଜୁନ୍ 1995 ପ୍ରତିଷ୍ଠା ହୋଇଥିଲା ଆକାଶବାଣୀ ରାଉରକେଲା।
2: ଆଉ ସେହି ଦିନରୁ ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି ସମୟ ସହିତ ତାଳ ଦେଇ ସୂଚନା ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଗୁରୁତ୍ୱ ଦେଇ ସବୁ ବର୍ଗର ଶ୍ରୋତାଙ୍କ ଦୃଷ୍ଟିରେ ରଖି FM ବ୍ୟାଣ୍ଡରେ 102.6 MHz ଯୋଗେ ଉନ୍ନତମାନର କାର୍ଯ୍ୟକ୍ରମମାନ ପ୍ରସାରଣ କରିଆସୁଛି।

0: ସୁଖର କଥା, ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମମାନ ଶୁଣି ହେଉଥିବାରୁ ଏବେ ଏହା ସୁଦୂର ପ୍ରସାରୀ ହୋଇପାରିଛି ଏବଂ ଶ୍ରୋତାମାନଙ୍କର ପ୍ରିୟଭାଜନ ହୋଇପାରିଛି।
1: ତେବେ ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିନେବା ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବିକାନ୍ତ ମୀନାଙ୍କ ଶୁଭେଚ୍ଛା ବାର୍ତ୍ତା।
2: ଆକାଶବାଣୀ ହାଜ୍ ଅ ଇମ୍ପୋର୍ଟାଣ୍ଟ ରୋଲ୍ ଇନ୍ ଏଭ୍ରିୱନ୍ସ ଲାଇଫ୍, ବି ଓଲ୍ଡ ଏଜ୍ ଜେନେରେସନ୍, ବି ୟଙ୍ଗର ଜେନେରେସନ୍, ବି ଜେନ୍ ଜିଜ୍। ୱେନ୍ ଆଇ ୱାଜ୍ ବର୍ନ ଇନ୍ 2001, ସୋ ଆଟ୍ ଦ ଟାଇମ୍ ରେଡ଼ିଓ ୱାଜ୍ ଦ ୱାନ୍ ଥିଙ୍ଗ୍ ଦ୍ୟାଟ୍ ବି ୟୁଜ୍ ଟୁ ଲିସନ୍, ଆୱର୍ ଫାଦର୍ସ ୟୁଜ୍ ଟୁ ଲିସନ୍। ବି ୟୁଜ୍ ଟୁ ଲିସନ୍ ଦ କମେଣ୍ଟ୍ରିଜ୍ ଅଫ୍ କ୍ରିକେଟ୍, ବି ଦ ସଙ୍ଗ୍ସ, ବି ଅଦର୍ ଷ୍ଟୋରିଜ୍ ଅଲ୍ସୋ। ତ ଅଲ୍ୱେଜ୍ ରେଡ଼ିଓ ଇଜ୍ ଅ ଇମ୍ପୋର୍ଟାଣ୍ଟ ପ୍ଲେସ୍ ଇନ୍ ଆୱର୍ ଲାଇଫ୍ସ, ଇନ୍ ଆୱର୍ ଡେ ଟୁ ଡେ ୱାର୍କ। ଆଣ୍ଡ୍ ଅଲ୍ ଇଣ୍ଡିଆ ରାଉରକେଲା ଅଲ୍ସୋ ହାଜ୍ ଅ ଇମ୍ପୋର୍ଟାଣ୍ଟ ରୋଲ୍ ଇନ୍ ଏଭ୍ରିବଡିଜ୍ ଲାଇଫ୍ ଇନ୍ ରାଉରକେଲା ଅର୍ ଇନ୍ ନିୟର୍ ବାଇ ଏରିଆ। ସୋ ଆଇ ୱିଶ୍ ଦେମ୍ ଅଲ୍ ଦ ବେଷ୍ଟ ଫର୍ ଦେୟର୍ ଫ୍ୟୁଚର୍ ଅଲ୍ସୋ। ଆଣ୍ଡ୍ ଆଇ ଆମ୍ ହୋପ୍ଫୁଲ୍ ୱି ଆଜ୍ ଅ ଫରେଷ୍ଟ ଡିପାର୍ଟମେଣ୍ଟ, ମି ଆଜ୍ ଅ DFO ଆଣ୍ଡ୍ ଅଲ୍ ଇଣ୍ଡିଆ ରେଡ଼ିଓ ରାଉରକେଲା ୱିଲ୍ କୋଲାବୋରେଟ୍ ଇନ୍ ଫ୍ୟୁଚର୍ ଅଲ୍ସୋ। ଇନ୍ ଅପକମିଙ୍ଗ୍ ୱିକ୍ ୱି ହେଭ୍ ୱାନ୍ ମହୋତ୍ସବ, ସୋ ୱାନ୍ ମହୋତ୍ସବ ଲେଟ୍ସ ଟେକ୍ ଅ ପ୍ଲେସ୍, ୱି ଏଭ୍ରିୱନ୍ ଶୁଡ୍ ପ୍ଲାଣ୍ଟ ଅ ସିଙ୍ଗଲ୍ ଟ୍ରୀ, ୱିଲ୍ ଟେକ୍ କେୟାର୍ ଅଫ୍ ଦଟ୍ ଟ୍ରୀ ଆଣ୍ଡ୍ ଲେଟ୍ସ ମେକ୍ ଇଣ୍ଡିଆ ଗ୍ରୀନର୍ ଆଣ୍ଡ୍ ରାଉରକେଲା ମୋର୍ କ୍ଲିନର୍ ଆଣ୍ଡ୍ ଗ୍ରୀନର୍। ଆଣ୍ଡ୍ ଥ୍ୟାଙ୍କ୍ ୟୁ ଅଲ୍ ଇଣ୍ଡିଆ ରେଡ଼ିଓ ରାଉରକେଲା।

ସ୍ୱାସ୍ଥ୍ୟ ଜୀବନ, ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନ, ବିଜ୍ଞାନ ପତ୍ରିକା, ବିକାଶଧାରା, ଶିଳ୍ପ ଜଗତ, ସୃଜନିକା, ପ୍ରେରଣା, ବନ ତୁଳସୀ। ଏହା ବ୍ୟତୀତ ପ୍ରତ୍ୟେକ ଦିନ ବିବିଧ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ମନ୍ କି ବାତ୍ ପ୍ରତ୍ୟେକ ମାସ ଆମର ଆକାଶବାଣୀ ରାଉରକେଲାରୁ ପ୍ରସାରିତ ହେଉଛି। ବିଭିନ୍ନ ସମୟରେ ବିଭିନ୍ନ ବିଶେଷ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ଆମର ଏକମାତ୍ର ଲକ୍ଷ୍ୟ ସାନରୁ ବଡ଼ ଯାଏଁ ସମସ୍ତ ଶ୍ରୋତା ଯେପରି ଆମ କାର୍ଯ୍ୟକ୍ରମ ଶୁଣି ଆମ ସହିତ ଯୋଡ଼ି ହୋଇ ରହିବେ। ଆକାଶବାଣୀ ରାଉରକେଲାରୁ ଏହିପରି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆପଣମାନଙ୍କ ଏହିପରି ଭଲ ପାଇବା ରହୁଁ। ତେବେ ଶ୍ରୋତାବନ୍ଧୁ, ଆକାଶବାଣୀ ରାଉରକେଲାର ସ୍ୱ ନକ୍ଷତ୍ର ଦିବସ ଅବସରରେ ଆପଣମାନଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ନମସ୍କାର।

କଷ୍ଟ କରିବାକୁ ପଡିବ, ଯେହେତୁ କାର୍ଯ୍ୟକ୍ରମ କଲେ ଏବଂ ତାକୁ ସରସ ସୁନ୍ଦର କଲେ ଅନେକ ଘାତ ପ୍ରତିଘାତ ଦେଇ କାମ କରିବାକୁ ପଡେ। ତେଣୁ ସେସବୁକୁ ଭୁଲି କେମିତି କାର୍ଯ୍ୟକ୍ରମ ଉନ୍ନତ ଧରଣର ହେବ ତାକୁ ଆଖି ଆଗରେ ରଖି ସମସ୍ତେ ନିଜର ଚେଷ୍ଟା ଜାରି ରଖିଲେ ଆକାଶବାଣୀ ରାଉରକେଲା କେନ୍ଦ୍ରର କାର୍ଯ୍ୟକ୍ରମ ଆହୁରି ଉନ୍ନତ ଧରଣର ହେବ ଏବଂ ଭଲ ଲାଗିବ। ଶେଷରେ ମୁଁ ଏତିକି କହିବି, ଆକାଶବାଣୀ ରାଉରକେଲା ଆହୁରି ଉନ୍ନତମାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ତାର ଚେଷ୍ଟା ଜାରି ରଖୁ ଏବଂ ସବୁ ଶ୍ରେଣୀର ଶ୍ରୋତାମାନଙ୍କ ପାଖରେ ପହଞ୍ଚିବା ପାଇଁ ତାର ସମ୍ମାନ ରକ୍ଷା କରୁ। ନମସ୍କାର।

0: ଶ୍ରୋତା ବନ୍ଧୁ, ଏହି କ୍ରମରେ ଆସନ୍ତୁ ଶୁଣିନେବା ଆକାଶବାଣୀ ରାଉରକେଲାରେ କାର୍ଯ୍ୟରତ କେତେଜଣ ଉଦ୍ଘୋଷକ ଉଦ୍ଘୋଷିକାଙ୍କ ବାର୍ତ୍ତା।
1: ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆମର ସମସ୍ତ କର୍ମକର୍ତ୍ତା ବୃନ୍ଦ ତଥା ବିଶେଷ ଭାବରେ ଆମର ପ୍ରିୟ ଶ୍ରୋତାମାନଙ୍କୁ ମୁଁ ସୁନିତା ପଟ୍ଟନାୟକ ସାମୟିକ ଉଦ୍ଘୋଷିକା ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆକାଶବାଣୀ ରାଉରକେଲା 1995 ମସିହା ଜୁନ୍ 24 ତାରିଖରେ ଜଗଦାରେ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଏଠାରେ ସେତେଟା ଜନବସତି ନଥିଲା, ଗମନାଗମନର ବିଶେଷ ସୁବିଧା ମଧ୍ୟ ନଥିଲା। ସେହି ସମୟରେ ମୁଁ ଆକାଶବାଣୀ ରାଉରକେଲାରେ ସାମୟିକ ଉଦ୍ଘୋଷିକା ଭାବରେ ଯୋଗଦେବାର ସୌଭାଗ୍ୟ ପାଇଥିଲି ଏବଂ ଈଶ୍ୱରଙ୍କ କୃପାରୁ ଆଜି ଯାଏ କାର୍ଯ୍ୟରତ ଅଛି। ଖୁବ୍ ଖୁସିର କଥା, ଆଜିର ସମୟରେ ବି ଆକାଶବାଣୀ ରାଉରକେଲା ସୂଚନା, ଶିକ୍ଷା ଓ ମନୋରଞ୍ଜନ ମାଧ୍ୟମରେ ଶ୍ରୋତାଙ୍କ ସହ ଯୋଡ଼ି ହୋଇ ରହିଛି। ଯେମିତିକି ଏହା ଜଣେ ଗୃହିଣୀର ରୋଷେଇ ଘରୁ ଆରମ୍ଭ କରି ଜଣେ ଚାଷୀର କ୍ଷେତ ପର୍ଯ୍ୟନ୍ତ ସବୁଠି ପହଞ୍ଚିପାରିଛି। ଆଗାମୀ ଦିନରେ ମଧ୍ୟ ଏହା ଏହିଭଳି ଶ୍ରୋତାମାନଙ୍କର ସେବା କରୁ, ସେମାନଙ୍କର ସହଯୋଗ ରହୁ ଓ ସେମାନଙ୍କର ଆହୁରି ନିକଟତର ହୋଇଚାଲୁ, ଏହିଭଳି ଆଶା ରଖି ପୁଣି ଥରେ ଆକାଶବାଣୀ ରାଉରକେଲା ପରିବାରକୁ ଓ ଶ୍ରୋତାମାନଙ୍କୁ 31ତମ ପ୍ରତିଷ୍ଠା ଦିବସରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ନମସ୍କାର।
2: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ମମତାଞ୍ଜଳି ଦାସ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ସାମୟିକ ଉଦ୍ଘୋଷିକା ଭାବରେ କାର୍ଯ୍ୟ କରୁଛି। 1995 ମସିହାରୁ ଗଢ଼ି ଉଠିଥିବା ଆକାଶବାଣୀ ରାଉରକେଲା ଆଜି 31 ବର୍ଷରେ ପଦାର୍ପଣ କରିଛି। ତେବେ ଏତେ ବର୍ଷର ଭଲ ପାଇବା ଯେଉଁ ଶ୍ରୋତାବନ୍ଧୁମାନେ ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଦେଇଛନ୍ତି, ଆଗକୁ ମଧ୍ୟ ଜାରି ରଖିବେ ବୋଲି ଆଶା କରୁଛି। ଆମେ ମଧ୍ୟ ଆପଣମାନଙ୍କ ପାଇଁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବୁ ଏବଂ ସୂଚନା ମୂର୍ଚ୍ଛନା ଜାରି ରଖିବୁ। ଧନ୍ୟବାଦ।
3: ନମସ୍କାର ଶ୍ରୋତାବନ୍ଧୁ, ମୁଁ ଜ୍ୟୋତ୍ସ୍ନାରାଣୀ ସାହୁ, ସାମୂହିକ ଉଦ୍ଘୋଷିକା ଆକାଶବାଣୀ ରାଉରକେଲା କେନ୍ଦ୍ର। ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରର ଆଜି 31ତମ ପ୍ରତିଷ୍ଠା ଦିବସ।

0: ଏବଂ ଏହି ପ୍ରତିଷ୍ଠା ଦିବସ ଅବସରରେ ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆପଣମାନଙ୍କର ସ୍ନେହ ଭଲ ପାଇବା ପାଇଁ ଆମେ ଆଜି 31 ବର୍ଷରେ ପଦାର୍ପଣ କରିଛୁ ଏବଂ ଆଶା କରିବୁ ଆପଣମାନଙ୍କର ଭଲ ପାଇବା ଏ ରେଡିଓ ପ୍ରତି ଏମିତି ସବୁବେଳେ ବଜାୟ ରହୁ ଏବଂ ଆମେ ଏମିତି ଆଗକୁ ଆଗକୁ ବଢ଼ି ଚାଲିଥାଉ। ଧନ୍ୟବାଦ।
1: ଆକାଶବାଣୀ ରାଉରକେଲା ମୈତିଶ୍ରୀ ସାମୂହିକ ଉଦ୍ଘୋଷିକା ଆକାଶବାଣୀ ରାଉରକେଲାର ଆକାଶବାଣୀ ରାଉରକେଲାର ପ୍ରତିଷ୍ଠା ଦିବସକୁ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା।

0: ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କ ଦୃଷ୍ଟିରେ ରଖି ଆପଣମାନଙ୍କର ରୁଚି ଅଭିରୁଚିକୁ ଗୁରୁତ୍ୱ ଦେଇ ସବୁବେଳେ ଉନ୍ନତମାନର କାର୍ଯ୍ୟକ୍ରମମାନ ପ୍ରସାରଣ କରିବାକୁ ପ୍ରୟାସ କରିଆସିଛି ଆକାଶବାଣୀ ରାଉରକେଲା।
1: କାରଣ ଆପଣମାନେ ହେଉଛନ୍ତି ଆମର ସମ୍ବଳ, ଆଉ ଆପଣମାନେ ମଧ୍ୟ ଆମକୁ ସବୁବେଳେ ସହଯୋଗ କରିବା ସହିତ ଭଲ ପାଇବା ମଧ୍ୟ ଦେଇ ଆସିଛନ୍ତି।
0: ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ଅବସରରେ ଏବେ ଆସନ୍ତୁ ଶୁଣିବା ଆକାଶବାଣୀ ରାଉରକେଲାର କେତେଜଣ ନିୟମିତ ଶ୍ରୋତାଙ୍କ ଶୁଭେଚ୍ଛା ବାର୍ତ୍ତା।
2: ନମସ୍କାର, ମୋ ନାଁ ଅସ୍ମିତା ମିଶ୍ର, ମୁଁ ପଞ୍ଚମ ଶ୍ରେଣୀରେ ପଢ଼େ। ଆକାଶବାଣୀ ରାଉରକେଲାର ମୁଁ ଏକ କୁନି ଶ୍ରୋତା। ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆକାଶବାଣୀ ରାଉରକେଲାର ମୁଁ ବିଭିନ୍ନ କାର୍ଯ୍ୟକ୍ରମ ଶୁଣେ, ଯେପରିକି ଶିଶୁ ରାଜ୍ୟ, ସ୍ୱାସ୍ଥ୍ୟ ଜୀବନ, ସିନିୟର ସଙ୍ଗୀତ, ହେଲୋ ରାଉରକେଲା, କିଷାନବାଣୀ ଆଦି କାର୍ଯ୍ୟକ୍ରମ ଶୁଣେ। ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ଅବସରରେ ମୁଁ ଆକାଶବାଣୀ ରାଉରକେଲା କେନ୍ଦ୍ରର ସମସ୍ତ କର୍ମଚାରୀମାନଙ୍କୁ ଏବଂ ଶ୍ରୋତାମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଧନ୍ୟବାଦ, ନମସ୍କାର।

ଆକାଶବାଣୀ ରାଉରକେଲା ଶୁଣୁଥିବା ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ମୋର ଜୁହାର। ମୁଁ ଯଶବନ୍ତ ପାଇକ କହୁଛେ, ଆଉ ଆଜି ହଉଛି ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ। ସେଥିର୍ ଲାଗି ଆକାଶବାଣୀର ସବୁ କର୍ମକର୍ତ୍ତା ତାର ସାଙ୍ଗେ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଆଜ୍ଞା। ଆଉ ଏ 31 ବର୍ଷ ଭିତରେ ଆମର ଶ୍ରୋତା ମାନଙ୍କୁ ଶିକ୍ଷା ସୂଚନା ମନୋରଞ୍ଜନ ସାଙ୍ଗେ ବହୁତ କାର୍ଯ୍ୟକ୍ରମ ଆମକୁ ଶୁଣିଥିବାର ଲାଗି ବି ଧନ୍ୟବାଦ ଆଜ୍ଞା। ଆଉ ଆକାଶବାଣୀର ତ ମୁଇଁ ଜଣେ ରାଉରକେଲାର ଜଣେ ନିୟମିତ ଶ୍ରୋତା ହେଁ। ଆକାଶବାଣୀର କିଷାନବାଣୀ ହଉ କିମ୍ବା ଫୋନ୍ ଇନ୍ କାର୍ଯ୍ୟକ୍ରମ ହଉ, ତାପରେ ନାରୀ ମହଲ, ସବୁ କାର୍ଯ୍ୟକ୍ରମ ଶୁଣସି, ବହୁତ ବଢ଼ିଆ ଲାଗ୍ସି। ତାର ସାଙ୍ଗେ ସାଙ୍ଗେ ଯେଉଁ ଯେ ଆକାଶବାଣୀର କର୍ମକର୍ତ୍ତା ଅଛନ୍ କିମ୍ବା ଉପସ୍ଥାପକ ଆଜ୍ଞା ମାନେ ହେଲେ, ତାଙ୍କର ସାଙ୍ଗେ ବି ମୋର ସମ୍ପର୍କ ଅଛେ, ତାଙ୍କର ସାଙ୍ଗେ ବି ବହୁତ କଥାବାର୍ତ୍ତା ଲାଗ୍ସି, ସେଟା ବି ବହୁତ ବଢ଼ିଆ ଲାଗ୍ସି। ଆଉ ଆକାଶବାଣୀ ତ ରାଉରକେଲା ବହୁତ ବଢ଼ିଆ ଲାଗୁଛେ, ସେଥିର୍ ଲାଗି ବି ଧନ୍ୟବାଦ ଆଜ୍ଞା। ଆକାଶବାଣୀ 31ତମ ପ୍ରତିଷ୍ଠା ଦିବସ ଉଦେ ମୋତେ କିଛି କହିଥିବାର ଲାଗି ସୁଯୋଗ ଦେଇଥିବାର ଲାଗି ମୁଇଁ ଧନ୍ୟବାଦ ଦଉଛେ ଓ ଶୁଭେଚ୍ଛା ଦଉଛେ। ନମସ୍କାର।

ନମସ୍କାର, ମୁଁ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି, ଆଉ ଆଜି ହେଉଛି ଆକାଶବାଣୀ ରାଉରକେଲାର ପ୍ରତିଷ୍ଠା ଦିବସ। ଆଉ ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଁ ସମସ୍ତଙ୍କୁ, କର୍ମକର୍ତ୍ତା ଯେତେ ଅଛନ୍ତି ଆକାଶବାଣୀ ରାଉରକେଲାର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମର ଆକାଶବାଣୀ ରାଉରକେଲା FM ସେଣ୍ଟରର ସହିତ ଯେତେ ବି ଶ୍ରୋତା ଭାଇ ଭଉଣୀ ଯେତେ ଆମ ଓଡ଼ିଶାର ତଥା ଓଡ଼ିଶା ବାହାରୁ ମଧ୍ୟ ଯେତେ ଜଡ଼ିତ ହେଇକିରି ଅଛନ୍ତି ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି। ଆଉ ଆମ ରାଉରକେଲା ଆକାଶବାଣୀ ହେବା ପରେ ଆମେ ତ ଆଗରୁ ରେଡିଓ ମାଧ୍ୟମରେ ଶୁଣୁଥିଲୁ, କିନ୍ତୁ ଯେତେବେଳେ ଆମର ରାଉରକେଲାର ଆକାଶବାଣୀ ସେଣ୍ଟରଟି ପ୍ରତିଷ୍ଠା ହେଲା ସେତେବେଳେ ଆମମାନଙ୍କୁ ସୁବିଧା ହେଲା ଏବଂ ଆମେମାନେ ସବୁ ପ୍ରକାରର କାର୍ଯ୍ୟକ୍ରମ ପୁରା ସଠିକ୍ ଭାବରେ ଏବଂ କ୍ଲିଅରରେ ଶୁଣିପାରୁଛୁ। ତା ଛଡ଼ା ଆକାଶବାଣୀ ମାଧ୍ୟମରେ ବହୁତ ଶିକ୍ଷଣୀୟ ଜିନିଷ ହେଉଛି, ଯେପରିକି ଆମର କୃଷି ଭିତ୍ତିକ କାର୍ଯ୍ୟକ୍ରମ, ମନୋରଞ୍ଜନ କାର୍ଯ୍ୟକ୍ରମ, ଖେଳ ଏବଂ ଖେଳାଳି ମାନଙ୍କର ସହିତ ଯୋଉ ଆମର ବିଭିନ୍ନ ପ୍ରକାରର ସାକ୍ଷାତକାର, ତା ଛଡ଼ା ଆହୁରି ବିଭିନ୍ନ ସାମାଜିକ ହିସାବରେ ଯେମିତି ପରିବର୍ତ୍ତନ ଆଣିହେବ, ଆମର ସମାଜର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ମଧ୍ୟ ଆମର ରାଉରକେଲା ଆକାଶବାଣୀ ସବୁବେଳେ ପ୍ରଚେଷ୍ଟା କରିଅଛି ଏବଂ ସମସ୍ତଙ୍କୁ ପୁରା ଖୁସି କରେଇଲା ଭଳିଆ ବିଭିନ୍ନ ପ୍ରକାରର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରିତ ହେଉଛି। କୃଷି ଭିତ୍ତିକ କାର୍ଯ୍ୟକ୍ରମ ତ ଚାଲିଛି, ତା ଛଡ଼ା ମନୋରଞ୍ଜନ ଧର୍ମୀ ଯୋଉ ଆମର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ ଯୋଉ ଚାଲିଛି ତାହା ସବୁଠାରୁ ଲୋକପ୍ରିୟ ହୋଇପାରିଛି। ତା ଛଡ଼ା ଏଇ ତାର ଦ୍ଵାରା ଆମେ ଶ୍ରୋତାମାନେ ମଧ୍ୟ ବିଭିନ୍ନ ପ୍ରକାରର ଓଡ଼ିଶାର ତଥା ଓଡ଼ିଶା ବାହାରୁ ମଧ୍ୟ ଅନେକ ଶ୍ରୋତାଙ୍କର ସହିତ ଆମେ ଯୋଗାଯୋଗ ମଧ୍ୟ କରିପାରୁଛୁ, ଏହା ବହୁତ ବଡ଼ ସୁନ୍ଦର କଥା। ଏହା ଛଡ଼ା ଆମର ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ତ ଚାଲିଛି, ହେଲେ ଅନୁରୋଧ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି, ଖେଳ ଖେଳାଳିଙ୍କର ବିଷୟରେ ଚାଲିଛି, ତାପରେ ନାରୀ ମହଲ ଚାଲିଛି, ତାପରେ ଶିଶୁ ରାଇଜ ଚାଲିଛି, ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ, ସ୍ୱଜନିକା, ତାପରେ ସ୍ୱାସ୍ଥ୍ୟ ଓ ଜୀବନ, ଏହା ଗୋଟେ ଭଲ କାର୍ଯ୍ୟକ୍ରମ ଚାଲିଛି। ତାପରେ ସ୍ୱଚ୍ଛ ପରିବେଶ ଏବଂ ସୁସ୍ଥ ଜୀବନ ମଧ୍ୟ, ଏହା ଗୋଟେ ଭଲ କାର୍ଯ୍ୟକ୍ରମ ଚାଲିଛି। ଏଇଭଳିଆ ଆହୁରି ମଧ୍ୟ ବହୁତ ଗୁଡ଼େ କାର୍ଯ୍ୟକ୍ରମ ଅଛି ଯୋଉ ଗୁଡିକ କି ଆମର ସମାଜ ଉପରେ ପ୍ରଭାବ ପକେଇ ପାରୁଛି ଏବଂ ଲୁପ୍ତ ପ୍ରାୟ ହୋଇଯାଇଥିବା ଆମର ସମାଜରେ ଯୋଉ ପାଲା ସମାଜରେ ଘଟୁଥିବା ବିଷୟ ମଧ୍ୟ ସେ ତା

ମଧ୍ୟରେ ଆଲୋଚନା ହଉଛି ଏବଂ ଆମେମାନେ ମଧ୍ୟ ଉପକୃତ ହେବା ସହିତ ଯୋଉମାନେ ଶୁଣୁଛନ୍ତି ସେମାନେ ମଧ୍ୟ ବହୁତ ଉପକୃତ ହଉଛନ୍ତି। ବହୁତ ସୁନ୍ଦର ଭାବରେ ଆମର ରାଉରକେଲା ଆକାଶବାଣୀ ଯୋଉ ଏଫ୍ଏମ୍ ସେଣ୍ଟର ଅଛି ବହୁତ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ଆମକୁ ଭେଟି ଦଉଥିବାରୁ ଆମର ଏଇ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୁଁ ସାଧୁବାଦ ଜଣାଉଛି। ରହୁଛି।

0: ହଁ ଶ୍ରୋତା ବନ୍ଧୁ, 24 ଜୁନ 1995ରେ ଜନ୍ମ ନେଇଥିବା ଆକାଶବାଣୀ ରାଉରକେଲାର ଆଜି ହେଉଛି ସ୍ୱନକ୍ଷତ୍ର ଦିବସ।
1: ଆଜିର ଏହି ଶୁଭ ଦିନରେ ଆମର ସମସ୍ତ କାର୍ଯ୍ୟକର୍ତ୍ତା, ସହକର୍ମୀ, ସହଯୋଗୀ, ଶୁଭେଚ୍ଛୁ ଏବଂ ଆମର ସମସ୍ତ ଶ୍ରୋତାଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ।
0: ଆଉ ଆଶା ରଖୁଛୁ ଆପଣମାନଙ୍କ ସହଯୋଗ, ସଦିଚ୍ଛା ଆମ ସହିତ ଏମିତି ରହିଥିବ ଏବଂ ଆମର କାର୍ଯ୍ୟକ୍ରମ ଆପଣମାନେ ଏମିତି ଶୁଣୁଥିବେ।

0: ଆକାଶବାଣୀ ରାଉରକେଲାର 31ତମ ପ୍ରତିଷ୍ଠା ଦିବସ ଅବସରରେ ଆପଣମାନଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
1: ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କର ମଙ୍ଗଳ ମନାସି ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ରର 31ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ 31 ବର୍ଷରେ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅଶୋକ କୁମାର ରାଉତ ଏବଂ ସୁଚିସ୍ମିତା ପ୍ରଧାନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର

ଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672।